ଆକାଶବାଣୀ ଭବାନୀପାଟଣା ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 21 ଦିନ 2026 ମସିହା ଜୁନ୍ ମାସର 10 ତାରିଖ କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମବର୍ତ୍ତମାନ ସକାଳ 5:57

ଦିନଟି ଆରମ୍ଭ ହେବ ପ୍ରେମରେ, ଦିନକୁ ପରିପୂର୍ଣ୍ଣ କର ପ୍ରେମରେ, ଦିନର ସମାପ୍ତି ଘଟୁ ପ୍ରେମରେ। ଏହା ହିଁ ଭଗବତ ପ୍ରାପ୍ତିର ଏକମାତ୍ର ଉପାୟ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ତାନସିନ ସିଂଙ୍କ କଣ୍ଠରେ ଭକ୍ତିଗୀତଟି, ବୃନ୍ଦାବନ ଜେନାଙ୍କ ଗୀତ ରଚନା।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଭକ୍ତି ଗୀତଟି। ଶିଳ୍ପୀ ଇତିଶ୍ରୀ ଦାସଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଶୁଭନାରାୟଣ ସ୍ୱାଇଁ।

ଆମେ ଆସନ୍ତୁ ଶୁଣିବା ଶିଳ୍ପୀ ଦିବାକର ମହାନ୍ତିଙ୍କ କଣ୍ଠରେ ଭକ୍ତି ଗୀତଟି, ଯୁବଚରଣ ସାହୁଙ୍କ ଗୀତ ରଚନା।

ଶୁଣୁଥିଲେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥିରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚେତନା ଚିନ୍ତନା।

ଜଣେ ବୃଦ୍ଧ ତାଙ୍କ ପିଲାଦିନର ସ୍ମୃତିରୁ କହନ୍ତି, ମହାନଦୀ କୂଳରେ ଛୋଟିଆ ଏକ ମନ୍ଦିର, ରାଜାରାଜୁଡ଼ା ଅମଳରୁ ରହିଆସିଛି, ସୁନ୍ଦର ପ୍ରାକୃତିକ ପରିବେଶ। ମନ୍ଦିରରେ ପୂଜା ପାଆନ୍ତି ଦଧିଭାବନ ଦୁର୍ଗା। ମା ତାଙ୍କର ପୂଜା ସାରି ଫେରୁଥାନ୍ତି, ସନ୍ଧ୍ୟା ନଈ ଆସୁଥାଏ, ମାଛି ଅନ୍ଧାରରେ ମୁହଁ ଠିକ୍ ଭାବରେ ଦିଶୁନଥାଏ। ରାସ୍ତାରେ ସେ ଏମିତି ଅନୁଭବ କଲେ, ମନ୍ଦିରର ପୂଜକ ତାଙ୍କୁ ଚାପୁଡ଼ାଏ ଦେଲେ। ଘରକୁ ଫେରି ସେ ସମସ୍ତଙ୍କୁ ଏକଥା କହିଲେ। କିଛିଦିନ ପରେ ତାଙ୍କ ମୃତ୍ୟୁ ହେଲା। ଗାଁରେ ଗୁଜବ ହେଲା, ମହିଳା ଜଣକ ପୂଜକଙ୍କ କଥା ନ ମାନି ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପ୍ରବାଦ ଅଛି, ଏହି ମନ୍ଦିରରେ ଦେବୀ ଦୁର୍ଗା ମହିଳାଙ୍କଠାରୁ ପୂଜା ଗ୍ରହଣ କରିବାର ପରମ୍ପରା ନାହିଁ। ମନ୍ଦିରକୁ ନେଇ ଏମିତି ଅନେକ ଅଲୌକିକ କାହାଣୀ କିମ୍ବଦନ୍ତୀ ରହିଛି। ମନ୍ଦିରରେ ପୂଜା କରିବା ପାଇଁ ଦୂରଦୂରାନ୍ତରୁ ପୂଜକମାନେ ଆସନ୍ତି। ଜଣେ ଦୁଇ ଜଣ ମନ୍ଦିର ପରିସର ଅସନା କରିବାରୁ ଗାଧୁଆ ତୁଠରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାର ଲୋକ କହନ୍ତି। ମନ୍ଦିରରେ ରାମାୟଣ ଭାଗବତ ହୁଏ, ରଥଯାତ୍ରା ହୁଏ, ଦୁର୍ଗାପୂଜା ଅବସରରେ ମଧ୍ୟ ପୂଜାର୍ଚ୍ଚନା ହୁଏ। ଆଜିକାଲି ବିବାହ ବ୍ରତ ଆଦି ମଧ୍ୟ ଆୟୋଜିତ ହେଉଥିବାର ଖବର ମିଳେ। ଏହା ଏକ ବିରଳ ମନ୍ଦିର, ଯେଉଁଠି ଜଗନ୍ନାଥ ଦଧିଭାବନ ରୂପରେ ଏବଂ ଦେବୀ ଦୁର୍ଗା ଗୋଟିଏ ପରିସରରେ ପୂଜା ପାଉଛନ୍ତି, ଠିକ୍ ଯେମିତି ହରିଶଙ୍କର, ଗନ୍ଧରାଡ଼ି ଏବଂ ଭୁବନେଶ୍ୱରଠାରେ ହରିହର ପୂଜା ପାଆନ୍ତି। ଦେବୀ ହେଉଛନ୍ତି ଆଦିଶକ୍ତି। ଆଦିମ କାଳରୁ ମଣିଷ ତାଙ୍କୁ ପୂଜା କରିଆସୁଛି, କିନ୍ତୁ

0: ସେତେବେଳେ ମଣିଷ ସଭ୍ୟ ହୋଇଛି, ବେଦ ରଚନା କରିଛି, ଧର୍ମରେ ସଂସ୍କାର ଆଣିଛି, ସେତେବେଳେ ଦେବୀଙ୍କୁ ବିଭିନ୍ନ ରୂପରେ କଳ୍ପନା କରିଛି। ଆର୍ଯ୍ୟମାନେ ଆଦିମ ଦେବୀ ଦେବତାଙ୍କୁ ହତାଦର କରିନାହାନ୍ତି, ବରଂ ଆଦିମତା ଏବଂ ନୂତନତା ମଧ୍ୟରେ ସମନ୍ୱୟ ରଖିବାକୁ ଚେଷ୍ଟା କରିଛନ୍ତି। ଫଳରେ ଶାକ୍ତ ଏବଂ ବୈଷ୍ଣବ ପରମ୍ପରାର ମହାମିଳନ ଘଟିଛି। ପରବର୍ତ୍ତୀ ସମୟରେ ରଚିତ ବିଭିନ୍ନ ପୁରାଣମାନଙ୍କରେ ଭଗବାନ ବିଷ୍ଣୁ ପାର୍ବତୀଙ୍କୁ ଭଉଣୀ ସମ୍ବୋଧନ କରୁଥିବାର ଅସ୍ୱାଭାବିକ ମନେ ହୁଏ ନାହିଁ। ଏହି ଦୃଷ୍ଟିକୋଣରୁ ଜଗନ୍ନାଥ ବିଷ୍ଣୁ, ସୁଭଦ୍ରା ପାର୍ବତୀ ଏବଂ ବଳଦେବ ବା ବଳଭଦ୍ର ଶିବଙ୍କ ରୂପରେ ପୂଜା ପାଉଛନ୍ତି। ଫଳରେ ଶ୍ରୀକ୍ଷେତ୍ର ପୁରୀରେ ବୈଷ୍ଣବ, ଶାକ୍ତ ଏବଂ ଶୈବ ପରମ୍ପରାର ଅପୂର୍ବ ସମନ୍ୱୟ ଘଟିଛି। କେହି କେହି ଜଗନ୍ନାଥଙ୍କୁ ମଧ୍ୟ ଆଦିଦେବତା କହୁଥିବାରୁ ହୁଏତ ତାଙ୍କ ସହିତ ଶାକ୍ତ ଏବଂ ଶୈବ ଆଉ ଦୁଇ ଆଦିମ ପରମ୍ପରାକୁ ସମ୍ମିଳିତ କରାଯାଇଛି। ଠିକ୍ ଯେମିତି ବୈଷ୍ଣବ ଏବଂ ଶୈବ ପରମ୍ପରାର ସମନ୍ୱୟ ଫଳରେ ବିଭିନ୍ନ ସ୍ଥାନରେ ହରିହର ପୀଠର ସ୍ଥାପନା କରାଯାଇଛି। ଯେହେତୁ କଳିଯୁଗ ପ୍ରାରମ୍ଭ ପୂର୍ବରୁ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ପ୍ରିୟ ଭଉଣୀ ଏବଂ ବଳରାମ ବଡ଼ ଭାଇ ଥିଲେ, ଆଦିମ ଏବଂ ଆର୍ଯ୍ୟ ସଭ୍ୟତାର ସମନ୍ୱୟ ସମୟରେ ଆଦିଦେବତା ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଗ୍ରହଣ କରି ଏମାନଙ୍କୁ ସମ୍ମିଳିତ କରାଯାଇଛି। ଆମ ଦେଶର ପରମ୍ପରାରେ ସନାତନ ଧର୍ମ ସମସ୍ତଙ୍କୁ ନେଇ ଚାଲିବାକୁ ଚେଷ୍ଟା କରିଛି, ନହେଲେ ଏ ଦେଶର ବିଶାଳତା ହଜାର ହଜାର ବର୍ଷ ଧରି ଅଖଣ୍ଡ ହୋଇ ରହିନଥାନ୍ତା। ଏହାକୁ ଉପଲବ୍ଧି କରି ମୋଗଲ ସମ୍ରାଟ ଆକବର ଦୀର୍ଘ ସମୟ ଆମ ଦେଶରେ ଶାସନ କରିପାରିଥିଲେ। ସବୁ ଧର୍ମର ସାରମର୍ମକୁ ଏକତ୍ର କରି ସେ ଯେଉଁ ଦିନ ଇଲାହୀର ପ୍ରବର୍ତ୍ତନ କରିଥିଲେ, ତାହା ଆମ ଦେଶର ମହାନ ପରମ୍ପରାର ଏକ ଜ୍ୱଳନ୍ତ ଉଦାହରଣ। ତେଣୁ ମଝିରେ ମଝିରେ ଯେଉଁ ତର୍କ ହୁଏ ଶ୍ରୀଜଗନ୍ନାଥ କେଉଁ ଗୋଷ୍ଠୀ କିମ୍ବା ସମ୍ପ୍ରଦାୟର, ତାହା ଆଦୌ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ସମୟ ଗତିଶୀଳ ଏବଂ ସମୟର ଗତି ସହିତ ସଭ୍ୟତା ଓ ସଂସ୍କୃତିରେ ପରିବର୍ତ୍ତନ ଅବଶ୍ୟମ୍ ଭାବି ଜଗତର ନାଥ ଜଗନ୍ନାଥ ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଆଦିରୁ ବହୁ ଉର୍ଦ୍ଧ୍ୱରେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା ଅତିଗୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଅବଧୂତ ଅନୁଭବ ଓ ବିବେକ ବୁଦ୍ଧି ଦ୍ୱାରା ପ୍ରକୃତିରୁ ଓ ଜୀବନରୁ ବହୁବିଧ ଶିକ୍ଷା ଲାଭ କରିଛନ୍ତି। ଅଗ୍ନି ତାଙ୍କର ଗୁରୁସ୍ଥାନୀୟ, ଅଗ୍ନି ସର୍ବଦା ପ୍ରଦୀପ୍ତ। ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ଅଛି, ହେଲେ ଚନ୍ଦ୍ରର ହ୍ରାସ ବୃଦ୍ଧି ନାହିଁ। ସୂର୍ଯ୍ୟ କିରଣ ଦ୍ୱାରା ଜଳ ଆକର୍ଷଣ କରି ଯଥାକାଳରେ ବର୍ଷିଥାନ୍ତି। ସଂସାର ପ୍ରତି ପ୍ରବଳ ଆସକ୍ତି କିପରି ଦୁଃଖପ୍ରଦ, ତାହା କପୋତଠାରୁ ଶିକ୍ଷଣୀୟ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ସେ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22 ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ 755 ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 639 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 639 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5 ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷ୍ୟପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ

0: ମନୋହର ସହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବଙ୍କ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ

0: ପାହାଡ଼ରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ, ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ବୈଠକ। ବୁଲଗେରିଆ ଏବଂ ଫିନଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 May 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 May 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 May 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ NDA ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ

ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ ଦୁଇଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର 3ଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ

ଶୁଣୁଥିଲେ ଅରବିନ୍ଦ ମଧୁଲିଙ୍ଗ ଗୀତ ରଚନାରୁ ଶିଳ୍ପୀ ଭିକାରୀ ବଳଙ୍କ କଣ୍ଠରେ ଶୁଣିବା ଭିକାରୀ ବଳଙ୍କ କଣ୍ଠରେ ଗୀତ ରଚନା ମଧୁଲି।

0: ଶୁଣୁଥିଲେ ଗୀତା ଗୀତାଞ୍ଜଳିରେ ଭକ୍ତି ଗୀତା ଶିଳ୍ପୀ ଭିକାରୀ ବଳଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ୍, କୁନ୍ଦୁରୁ ଆରୁ ଲଇନି। ତ ଏସବୁ ଚାଷ୍ କରବାର୍ ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ତାଙ୍କର ସମୟ ବାହାର କରି କରି ଇ ଫଲ୍ ଚାଷ୍ ବି କରିଥିସନେ। ଯେନ୍ତାକି ଆମ୍ ହେଲା, କଦେଲ ହେଲା, ତରଭୁଜ ହେଲା କି ଲେମ୍ବୁ ହେଲା, ଇସବୁ ଚାଷ୍ କରବାର୍ ଭିତରେ ଏବେ ଗୋଟେ ଦେଖ୍ବାକେ ମିଲୁଛେ କିଛି ଚାଷୀ ଦାଦାମାନେ ସପେଟା ଗଛ୍ ବି ଲଗାବାର୍ ଆରମ୍ଭ କଲେ ନା, ଆର୍ କିଛି ଚାଷୀ ଦାଦାମାନେ ଇଟାକେ ପରୀକ୍ଷାମୂଳକ ହିପାସେ ବି ଲଗାବାର୍ଟା ଦେଖ୍ବାକେ ମିଲୁଛେ। ଏ ସପେଟା ଚାଷ୍ ବୋଲିକରି ଆମେ ଯେନ୍ଟାକେ କହୁଛୁ, ଇଟା ଆମର୍ ଚାଷୀ ଦାଦାମାନଙ୍କର ଲାଗି ଇଟା ଲାଭ ହେଲା ଭଳିଆ ଚାଷ୍ ଗୋଟେ। ବିଶେଷ କଥା ହଉଛେ ସପେଟା ଚାଷ୍ ନେ ଯେତ୍କି ଆମେ ଖର୍ଚ୍ଚା କରିଥିମା ତାର୍ ଦୁଇ ଗୁଣା ଅଧିକା ଲାଭ ଆମେ ଇନ ପାଇପାର୍ମା। ଆର୍ ଗୋଟେ କଥା, ସପେଟା ଚାଷ୍ କରବାର୍ ଲାଗି ସରକାର ବି ଚାଷୀ ଦାଦାମାନ୍କେ ସବସିଡ଼ିର ସୁବିଧା ବି ଯୋଗାଇ ଦଉଚନେ। ଇ ଭଳିଆ ପରିସ୍ଥିତି ନେ ଆମର୍ ଚାଷୀ ଦାଦାମାନେ ବହୁତ କମ୍ ଖର୍ଚ୍ଚା କରି କରି ଇ ସପେଟା ଚାଷ୍ କରିପାର୍ବେ। ଏ ସପେଟା ଗଛ୍ ଥରେ ଲଗାଲା ପଛେ ଇ ଗଛ୍ 50 ବଛର ପତ୍କେ ଫଲ୍ ଦେଇଥିସିଏ। ସେନ୍ତା ଗୋଟେ ଥର ଗଛ୍କେ ଲଗାଲା ପଛେ ଚାଷୀ ଦାଦାମାନେ ବେଶୀ ଦିନ ଧରିକରି ଇଟାର ଫଲ୍ ବିକ୍ରି କରି କରି ଭଲ୍ ପରିମାଣର ଟଙ୍କା ରୋଜଗାର ବି କରିପାର୍ବେ। ଏ ଇଟାକେ ଚାଷ୍ କରି କରି ଚାଷୀ ଦାଦାମାନେ ପ୍ରତିବର୍ଷ ସହଜେ ଏକା 7-8 ଲକ୍ଷ ପତ୍କେ ଟଙ୍କା ରୋଜଗାର କରିପାର୍ବେ। ଏ ସେନ୍ତା ଏବେ କଥା ଆସୁଛେ ଇ ଚାଷ୍ ଲାଗି କେନ୍ତା ମାଇଟ୍ ଆବଶ୍ୟକ ହେବା, ଇ କଥା ଗୋଟେକି ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ଇ ଚାଷ୍ ଲାଗି ଦୋର୍ସା ଆରୁ ମଧ୍ୟମ କଲା ମାଇଟ୍, ସେନ୍ତା ମାଇଟ୍ ଇ ଚାଷ୍ ଲାଗି ଭଲ୍। ଏ ଯେତେବେଲେ କି ବେଶୀ ଗଭୀର ନେଇଥିବାର ମାଇଟ୍ ସପେଟା ଚାଷ୍ ଲାଗି ଉପଯୁକ୍ତ ନେଇସେ। ଏ ସପେଟା ଗୋଟେ ଉଷ୍ମ କଟିବନ୍ଧୀୟ ଫଲ୍, ଏ ସେଥିର୍ଲାଗି ଇଟାର ବୃଦ୍ଧି ଆରୁ ବିକାଶ ଲାଗି ଉଷ୍ମ ଆର୍ଦ୍ର ଜଳବାୟୁ ଆବଶ୍ୟକ ହେଇଥିସି। ଏ ସପେଟା ଗଛ୍ ବଛରକେ 2 ଥର ଫଲ୍ ଦେଇଥିସି, ପ୍ରଥମ ନେ ଜାନୁଆରୀ ଆରୁ ଫେବୃଆରୀ ଆରୁ ଦ୍ୱିତୀୟ ନେ ମେ ଆରୁ ଜୁଲାଇ। ଇହିପାସେ ଚାଷୀ ଦାଦାମାନେ ବଛରକେ 2 ଥର ଗୋଟେ ସପେଟା ଗଛ୍ନୁ ଫଲ୍ ସଂଗ୍ରହ କରି କରି ଭଲ୍ ଆୟ କରିପାର୍ବେ। ସେନ୍ତା ଏବେ କଥା ଆସୁଛେ ଇ ଚାଷ୍ ଯେତେବେଲେ ଆମେ କର୍ମା ସେଥିର୍ଲାଗି କେନ୍ କେନ୍ ଖସାର ଆବଶ୍ୟକ ପଡ଼୍ବା, ସେଟା ଗୋଟେକେ ବି ଆମ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଗଛ୍ ଲଗାବାର୍ ଗୋଟେ ବଛର ଗଲା

0: ଅଛି। ପ୍ରତି ଗଛ ଲାଗି ପ୍ରତି ବର୍ଷ 4-5 ଛେଟନା ଗୋବର ଖତ, 2-3 କିଲୋଗ୍ରାମ କ୍ଲାଷ୍ଟର କିକ୍ ଆରୁ NPK ଦେବାକେ ପଡ଼ବା। ଏ ପରିମାଣ କେ 10 ବର୍ଷ ଲାଗି ବଢ଼େଇ କରି ରଖମା ବୋଇଲେ ଏଇଟା ଆର୍ ଟିକେ ଭଲ ହେବା। ତାର ପଛେ ପ୍ରତି ବର୍ଷ NPK ଦେବାକେ ବି ପଡ଼ବା। ଏ ଖତ ଆରୁ ସାର ଦେବାର ସବୁଠାନୁ ଭଲ ସମୟ ହଉଛେ ଜୁନ ଆରୁ ଜୁଲାଇ ମାସ। ଗଛର ପରିଧି ତଳେ 50-60 ସେଣ୍ଟିମିଟର ଓସାର ଆରୁ 15 ସେଣ୍ଟିମିଟର ଗଭୀର ଗୋଟେ ଖାଲ ତିଆରି କରି ଖତର ପ୍ରୟୋଗ କରିବାକେ ପଡ଼ବା। ଏଇଟା ଗଛକେ ଅଧିକା ଲାଭ ଦିଥିସି। ଯେନ୍ତା ଏବେ କଥା ଆସୁଛି ଫଲ ଅମଲ ସମିଆ କେନ୍ଟା, ଏ କଥା ଗୋଟିକ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣିବାକେ ପଡ଼ବା। ଏ ସପେଟା ଫଲର ଅମଲ ଜୁଲାଇ ନୁ ସେପ୍ଟେମ୍ବର ମାସ ପତକେ ଆମେ ଇନୁ ଅମଲ କରିପାରମା। ସପେଟା ତୁଲବାର ସମିଆନେ ମନେ ରଖବାକେ ପଡ଼ବା ଯେ କେତେବେଳେ ବି କଞ୍ଚା ଫଲ ଯେନ୍ତା ଆମେ ନେଇ ତୁଲମା, ଫଲର ରଙ୍ଗ ହାଲକା କମଲା ଆରୁ ଆଲୁ ଭଳିଆ ରଙ୍ଗ ଯେତେବେଳେ ହେଇଯିବା, ତାର ସନେ ଫଲର ରଙ୍ଗ କମ ଅଠା ଅଠା ଗୁରସ ଭଳିଆ ଯେତେବେଳେ ହେଇଯିବା, ସେ ସମୟାନେ ଆମେ ତାକେ ଅମଲ କରବାର କଥା। ହେନ୍ତା ଯଦି ଦେଖମା ବୋଇଲେ ଯେନ୍ ଗଛକେ 5-10 ବର୍ଷ ହଉଥିବା ସେ ଗଛ ନୁ ପ୍ରାୟ 250-1000 ପତକେ ଫଲ ଆମେ ପାଇପାରମା। ସେନ୍ତା ସପେଟା ଗଛ 4 ବର୍ଷ ହେଇଗଲା ପଛେ ଫଲ ଦେବାର ଆରମ୍ଭ କରିଥିସି। 5 ବର୍ଷ ପଛେ ଇ ଗଛ 30-50 କିଲୋଗ୍ରାମ ପତକେ ଫଲ ଦେବାର ଆରମ୍ଭ କରିଥିସି। ତାର ପଛେ 9-10 ବର୍ଷ ପଛେ ଇ ଗଛ ନୁ ଗୋଟେ କ୍ୱିଣ୍ଟାଲ ପତକେ ଫଲ ମିଳିବାର ଆରମ୍ଭ ହେଇଯାଇସି। ସେନ୍ତା ପଛେ ପଛେ 3 କ୍ୱିଣ୍ଟାଲ ପତକେ ଫଲ ବି ଆମେ ଇନୁ ଅମଲ କରିପାରମା। 50 ବର୍ଷ ପତକେ ସେନ୍ତା ଇ ଗଛ ଆମକେ ଫଲ ଦିଥିସି। ଯଦି ଆମର ଚାଷୀ ଦାଦା ମାନେ ଗୋଟେ ହେକ୍ଟର ନେ ଚାଷ କରିବେ ବୋଇଲେ ସେମାନେ 5 ମାସେ 6 ଲକ୍ଷ ଟଙ୍କା ଆରୁ ବଛରକେ ପ୍ରାୟ 8 ଲକ୍ଷ ପତକେ ଟଙ୍କା ରୋଜଗାର କରିପାରିବେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତବନ୍ଧୁ, ଏଥର ଆସନ୍ତୁ ଶୁଣିବା ପୁରାତନ କ୍ରମରେ ଛାନ୍ଦ, ଶିଳ୍ପୀ ଶଙ୍କର୍ଷଣ ପାତ୍ରଙ୍କ କଣ୍ଠରେ, ଗୀତ ରଚନା ଅଭିମନ୍ୟୁ ସାମନ୍ତ ସିଂହାର।

ଶୁଣୁଥିଲି ଶିଳ୍ପୀ ଶଙ୍କର୍ଷଣ ପାତ୍ରଙ୍କ କଣ୍ଠରେ ପୁରାତନ ରଚନାରୁ ଶେଷ ଗୀତଟି ଆସନ୍ତୁ ଶୁଣିବା ଉପେନ୍ଦ୍ର ଭଞ୍ଜଙ୍କ ରଚନା କଣ୍ଠଦାନ ଶିଳ୍ପୀ ଶଙ୍କର୍ଷଣ ପାତ୍ର।

ଶୁଣୁଥିଲି ପୁରାତନୀ କ୍ରମରେ ଛାନ୍ଦ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ପରେ ଶୁଣିପାରିବେ। ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶୁଣୁଥିଲେ ଶିଳ୍ପୀ ନିବେଦିତାଙ୍କ କଣ୍ଠରେ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ନିବେଦିତା ଏବଂ ସୁଭାଷିଷଙ୍କ କଣ୍ଠରେ। ଗୀତିକାର ନିଜାମ, ସଙ୍ଗୀତ ଦେଇଛନ୍ତି ଶାନ୍ତିରାଜ ଖୋସଲା।

ଶୁଣୁଥିଲି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣା।

ଏହି ଛାନ୍ଦରେ ଅବତାରୀ ଜଗନ୍ନାଥଙ୍କୁ ମନେ ପକାଇ ଅବତାର ଶ୍ରୀରାମଙ୍କ କଥା କହୁଛନ୍ତି ଭଞ୍ଜକବି। ତୀର୍ଥରାଜ ସମୁଦ୍ରରେ ଜଗନ୍ନାଥଙ୍କ ବାସ ହେତୁ ରାମାବତାରରେ ସେ ସବୁ ତୀର୍ଥ ବୁଲିଲେ। ଗୟାରେ ପହଞ୍ଚି ଫଲ୍ଗୁ ନଦୀ ତୀରରେ ସୀତା ବାଲିରେ ପିଣ୍ଡ ଦିଅନ୍ତେ କରପ୍ରସାରୀ ଦଶରଥ ଗ୍ରହଣ କଲେ ଓ ତରିଗଲେ। ସୀତାଙ୍କୁ ଦେଖି ସେ ତୀର୍ଥରେ ଥିବା ବ୍ରାହ୍ମଣମାନେ ମନେ କଲେ ଏ ବିଟପୁରୁଷମାନେ ବିଟପିଙ୍କୁ ନେଇ ପଳାଉଛନ୍ତି। ସୀତାଙ୍କ ଅଞ୍ଚଳ ଧରି ଟାଣିଲେ ସେମାନେ, ଖଡ୍ଗରେ ସୀତାଙ୍କ ଅଞ୍ଚଳ କାଟି ଦୁର୍ବୃତ୍ତଙ୍କଠାରୁ ମୁକ୍ତ କଲେ ପ୍ରଭୁ। ଉତ୍କଳର ଚନ୍ଦ୍ରଭାଗ ନଦୀକୂଳରେ ବାଲୁକାରେ ଶିବମୂର୍ତ୍ତି କରି ପୂଜିଲେ, ତାହା ବର୍ତ୍ତମାନର ବରାଳ ବାଲୁକେଶ୍ୱର। କେବେ ନ ରୁଷୁଥିବା ସୀତାଙ୍କ ସହ ଋଷିକୁଲ୍ୟା ତୀରରେ ବିନୋଦ ବା ଆନନ୍ଦ ବିହାର କଲେ ଶ୍ରୀରାମ। ଇକ୍ଷାକୁ ବଂଶୀୟ ରାମ ଇକ୍ଷାକୁ ବା ଲାଉକୁ ଶିବ ଭାବେ ସ୍ଥାପନ କଲେ, ତାହା ବର୍ତ୍ତମାନ ଗଞ୍ଜାମର ତୁମ୍ବେଶ୍ୱର। ଅତ୍ରି ଆଶ୍ରମରେ ଅନସୂୟା ସୀତାଙ୍କୁ ଅମ୍ଳାନ ଶାଢ଼ିଦେଲେ, ରଜକ ଦ୍ୱାରା ଧୂଆ ନ ହୋଇ ତା ଅଗ୍ନିରେ ଧୌତ ହେଲା। ଦଣ୍ଡକାରଣ୍ୟରେ ଏଇଭଳି ବିହାର କଲାବେଳେ ଋଷିବୃନ୍ଦ ଦେଖିଲେ ଗୋଟିଏ ଦେହ ବା କାମ ଗୋଟିଏ ଦେହ ବହିଛି। ଭାବିଲେ ବିଧାତା ଆମକୁ ନାରୀ କରି ଦିଅନ୍ତା ଓ ଏ କୋଦଣ୍ଡ ବା ଧନୁ ଧାରଣକାରୀ ଆମର ବର ହୁଅନ୍ତେ, ବ୍ରହ୍ମ ପଦବୀ ପାଇ କି ଲାଭ, ଆମେ କିଭଳି କାମିନିବେଶ ଧରିବା, ନିର୍ମାଣ ବ୍ରହ୍ମଙ୍କୁ ଛାଡ଼ି ପୁରୁଷ ବେଶୀ ବ୍ରହ୍ମଙ୍କଠାରେ ନିଜକୁ ନାରୀ ଭାବେ ସମର୍ପିତ କରିବାକୁ ଇଚ୍ଛା କରି ସଖାଙ୍କୁ ସଖୀ ବୋଲି କହିଲେ। ନିଜର ଜଟାକୁ ବେଣୀ ବୋଲି ଭାବିଲେ, ତା ଦେହରେ ଫୁଲ ଖୁସିଲେ। ପୂର୍ବ ବର୍ଣ୍ଣିତ ଭାବଗ୍ରାହୀ ରାମ ତାଙ୍କ ଭାବ ଜାଣି କହିଲେ, ତୁମେ ଦ୍ୱାପରରେ ବଲ୍ଲବୀ ବା ଗୋପାଳୁଣୀ ହେବ, ବ୍ରଜରେ ରାସ ହେବ, ଏବେ ସୀତା ହିଁ ବଲ୍ଲଭୀ। ଏଇଠି ସେ

ଶୁଣୁଥିଲି କମ୍ରେଡ୍ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:00। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଡର। ଗାଇଛନ୍ତି ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଶିବ ହରି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 kHz ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ କଥାଚିତ୍ରରୁ ଲତା ମଙ୍ଗେସ୍କର ଏବଂ କୁମାର ସାନୁଙ୍କ କଣ୍ଠରେ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା ଯତିନ ଲଲିତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ତୁମ୍ବେନ୍ କଥାଚିତ୍ରରୁ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଗୀତିକାର ଫେଜ ଅନୱର ସଙ୍ଗୀତ ଦେଇଛନ୍ତି ନିଖିଲ ବିନୟ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣୁଛନ୍ତି ଦିଲ୍ ତୋ ପାଗଲ ହେଇ କଥାଚିତ୍ରରୁ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତ ଦେଇଛନ୍ତି ଉତ୍ତମ ସିଂ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसा के द्वारा जनहित रे जारी।
1: सुनथली हिंदी कथा चित्र रे गीत श्रोता बंधु आपण माने

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଧର୍ମ ସହିଲେ ହେଲା, ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ରୂପ କୁମାର ରାଠୋଡ଼, ଗୀତିକାର ନିଜାମ, ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ରା।

କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି କଥାଚିତ୍ର ରଜା ଝିଅ ସହିତ ହେଇଗଲା ଭାବ। ଗାଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ। ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। କଥାଚିତ୍ର ରଜା ଝିଅ ସଙ୍ଗେ ହେଇଗଲା ଭାବ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: आपण माने कार्यक्रम सुनछंती आकाशवाणी भवानीपटना केंद्र रो श्रोता बंधु वर्तमान सुनंतु एक सूचना ग्रीष्म प्रवाह अंशुघात सुरक्षा निमंत्रे केतेक ସତର୍କମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳଦହି ତୋରାଣି ଲେମ୍ବୁପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ ଏବଂ ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣିଥିଲେ ଉଦିତ ନାରାୟଣ ଏବଂ ନିବେଦିତାଙ୍କ କଣ୍ଠରେ। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଥିଲେ ବିକାଶ ଦାସ। କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର କାର୍ଯ୍ୟକ୍ରମରେ ନେଇଛୁ କଥାଚିତ୍ର ମନ ରହିଗଲା

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ନେଇଛୁ କଥାଚିତ୍ର ଛାତିରେ ଲେଖିଛି ତୋରି ନା। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ସଂଯୋଜନା ମଳୟ ମିଶ୍ରା।

ଶୁଣୁଥିଲି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 10:10 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଖୋଲା ଝରକା ଅପେକ୍ଷାରେ ଅଛନ୍ତି ଶ୍ରୋତା ମନ ଝରକାକୁ ଖୋଲି ଖୋଲା ଝରକା ଅପେକ୍ଷାରେ ଅଛନ୍ତି ଶ୍ରୋତା ମନ ଝରକାକୁ ଖୋଲି କେତେ ନୂଆ ପୁରୁଣା କଥା ସହ ପରିଚୟ କରିଦିଏ ଏହା ଶ୍ରୋତାଙ୍କୁ ପୁଣି ମନମୁଗ୍ଧ କରିଦିଏ ଏହାର ସଙ୍ଗୀତ ପସରା ସମୟ ସହିତ ଆଣିଥାଏ କେତେ ମହତ୍ତ୍ୱ କଥା ହୃଦୟର ଖୋଲା ଝରକା ଖୋଲା ରହିଥାଉ ସବୁବେଳେ ଏମିତି ହିଁ ଶ୍ରୋତାଙ୍କୁ ଭଲ ପାଇବା ଆମ ଉପରେ ପରଶୁଥାଉ ଖୋଲା ଝରକା ଅଗଣାର କଥାଟି କହୁଛି ଆପଣଙ୍କ ବାଣୀ ଆକାଶବାଣୀ ଏମିତି ହିଁ କାର୍ଯ୍ୟକ୍ରମ ପରଶୁଥାଉ ଶ୍ରୋତାଙ୍କ ମନକୁ ଜାଣି ଏହି କଥା ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମର ଅଗଣାକୁ ଆଜିର ଉପସ୍ଥାପନାରେ ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଆଜିର କାର୍ଯ୍ୟକ୍ରମରେ ରହିଛି ଆଜି ଦିନର ବିଶେଷତ୍ୱ, କିଛି ଜଣାଅଜଣା କଥା, ସ୍ୱାସ୍ଥ୍ୟ ସୂତ୍ରରେ କିଛି, ଏବଂ ତା ସହିତ ରହିଛି ଆଜି ଦିନର ଇତିହାସ ଏବଂ କିଛି ସୁମଧୁର ଗୀତର ପସରା।

ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ବନ୍ଧୁ, ପୂର୍ବରୁ କମ୍ ଥିଲା ରୋଗର ସଂଖ୍ୟା, ଆଉ କମ୍ ଥିଲା ରୋଗୀଙ୍କ ସଂଖ୍ୟା, ଆଉ କମ୍ ଥିଲା ଔଷଧର ତାଲିକା। ଏବେ ମେଡିକାଲ ସାଇନ୍ସରେ ଉନ୍ନତି ହେବା ସହିତ ପ୍ରତିଦିନ ଚିହ୍ନଟ ହେଉଛି ନୂଆ ନୂଆ ରୋଗ, ଆଉ ତା ସହିତ ଆବିଷ୍କାର ହେଉଛି ନୂଆ ନୂଆ ଚିକିତ୍ସା ପଦ୍ଧତି। ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସ୍ୱାସ୍ଥ୍ୟ ସଚେତନ ହେବାକୁ ପଡ଼ିବ। ଆପଣମାନେ ଜାଣିଥିବେ, ଏବେ ସମଗ୍ର ଭାରତରେ ଅଙ୍ଗଦାନ ସମ୍ବନ୍ଧରେ ପ୍ରତ୍ୟେକ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ବଡ଼ ଧରଣର ପ୍ରୟାସ ଚାଲିଛି, ଏବଂ ଅନେକ ପ୍ରକାରର ଅଙ୍ଗଦାନ ମଧ୍ୟରୁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଚକ୍ଷୁଦାନର। ଏବଂ ପ୍ରତ୍ୟେକ ଛୋଟ ପିଲାଠୁ ଆରମ୍ଭ କରି ବଡ଼ମାନେ ମଧ୍ୟ ଗୋଟିଏ ସ୍ଲୋଗାନ ଶୁଣିଥିବେ ଯେ, ଚକ୍ଷୁଦାନ ମହତ୍ଦାନ। ଆଜି ଦିନର ବିଶେଷତ୍ୱ ହେଉଛି, ଆଜି ପାଳନ କରାଯାଉଛି ବିଶ୍ୱ ଚକ୍ଷୁଦାନ ଦିବସ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଚକ୍ଷୁଦାନ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏବଂ ଅନ୍ଧତ୍ୱରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ନୂତନ ଆଲୋକ ଦେବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଚକ୍ଷୁଦାନ ପାଇଁ ପ୍ରେରିତ କରିବା। ଏହି ଦିବସର ଗୁରୁତ୍ୱ ହେଉଛି ଅନ୍ଧତ୍ୱ ନିବାରଣ ଏବଂ କର୍ଣ୍ଣିୟ ପ୍ରତ୍ୟାରୋପଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସର୍ଗୀକୃତ। ଲକ୍ଷ ଲକ୍ଷ ଲୋକ କର୍ଣ୍ଣିଆ ସମ୍ବନ୍ଧୀୟ ରୋଗ ଯୋଗୁଁ ଦୃଷ୍ଟିଶକ୍ତି ହରାଇଥାନ୍ତି, ଏବଂ ଚକ୍ଷୁଦାନ ସେମାନଙ୍କୁ ପୁଣିଥରେ ଦୁନିଆକୁ ଦେଖିବାର ସୁଯୋଗ ଦେଇପାରେ। ଏହି ଦିବସର ଇତିହାସ କୁହେ, ଚକ୍ଷୁଦାନ ଆନ୍ଦୋଳନର ଉଦ୍ଦେଶ୍ୟ ଅନ୍ଧତ୍ୱରେ ପୀଡ଼ିତ ଲୋକଙ୍କୁ ଦୃଷ୍ଟି ଫେରାଇଦେବା। ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ସଂସ୍ଥା, ଆଇ ବ୍ୟାଙ୍କ ଏବଂ ସମାଜସେବୀ ସଂଗଠନମାନେ ଏହି ଦିବସକୁ ପାଳନ କରି ଲୋକଙ୍କୁ ଚକ୍ଷୁଦାନ ପାଇଁ ପ୍ରେରିତ କରିଥାନ୍ତି। ବନ୍ଧୁ, ଏଥର ଆସନ୍ତୁ ଜାଣିବା ଚକ୍ଷୁଦାନ କହିଲେ କ'ଣ। ଚକ୍ଷୁଦାନ କହିଲେ ମୃତ୍ୟୁ ପରେ ଚକ୍ଷୁର କର୍ଣ୍ଣିଆ ଦାନ କରିବା। କର୍ଣ୍ଣିଆ ହେଉଛି ଆଖିର ସ୍ୱଚ୍ଛ ଆଗ ଅଂଶ, ଯାହା ଆଲୋକକୁ ଭିତରକୁ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ। କର୍ଣ୍ଣିଆ କ୍ଷତିଗ୍ରସ୍ତ ହେଲେ ଦୃଷ୍ଟି ନଷ୍ଟ ହୋଇପାରେ। ଦାନ କରାଯାଇଥିବା କର୍ଣ୍ଣିଆକୁ ପ୍ରତ୍ୟାରୋପଣ କରି ରୋଗୀଙ୍କ ଦୃଷ୍ଟିଶକ୍ତି ପୁନଃ ସ୍ଥାପନ କରାଯାଇପାରେ। ପ୍ରାୟ ସମସ୍ତ ବୟସର ଲୋକ ଚକ୍ଷୁଦାନ କରିପାରିବେ। ତେବେ ମନରେ ଗୋଟିଏ ଭ୍ରାନ୍ତ ଧାରଣା ରହିଥାଏ ସମସ୍ତଙ୍କର, ଯେ ବୟସ ଅଧିକ ହେଲେ ଚକ୍ଷୁଦାନ କରିହେବ ନାହିଁ, ଚଷମା ପିନ୍ଧିଲେ ଚକ୍ଷୁଦାନ ଅସମ୍ଭବ, ଚକ୍ଷୁଦାନ ପରେ ମୁହଁ ବିକୃତ ହୋଇଯାଏ। କିନ୍ତୁ ଏହାସବୁ ଭୁଲ ଧାରଣା। ତେବେ ଚକ୍ଷୁ ସଂଗ୍ରହ ପ୍ରକ୍ରିୟା ସମ୍ମାନଜନକ ଓ ସୁରକ୍ଷିତ ଭାବରେ କରାଯାଏ। ଗୋଟିଏ ଦାତା ଦୁଇଜଣ ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ମାନବ ସେବାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଚକ୍ଷୁଦାନ। ସମାଜରେ ଅଙ୍ଗଦାନ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରେ। ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଶିକ୍ଷା, ଚାକିରି ଓ ସାମାଜିକ ଜୀବନକୁ ଉନ୍ନତ କରେ। ମୃତ୍ୟୁ ପରେ ଯଥାଶୀଘ୍ର ନିକଟସ୍ଥ ଆଇ ବ୍ୟାଙ୍କକୁ ଖବର ଦେବା ଆବଶ୍ୟକ, ଯିଏ ଚକ୍ଷୁଦାନ ପାଇଁ ଇଚ୍ଛୁକ ଥାନ୍ତି, ଏବଂ ପରିବାର ସଦସ୍ୟଙ୍କ ସମ୍ମତି ନିହାତି ଆବଶ୍ୟକ। କାରଣ ବନ୍ଧୁ, ଚକ୍ଷୁଦାନ ଏକ ମହାନ ମାନବିକ କାର୍ଯ୍ୟ। ମୃତ୍ୟୁ ପରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ଚକ୍ଷୁ ଅନ୍ୟ ଜଣଙ୍କ ଜୀବନକୁ ଆଲୋକିତ କରିପାରେ। ତେଣୁ ଆମେ ସମସ୍ତେ ଚକ୍ଷୁଦାନ ବିଷୟରେ ସଚେତନ ହେବା ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବା ଉଚିତ। କାରଣ ଜଣଙ୍କ ମୃତ୍ୟୁ ପରେ ଆଉ ଜଣେ ଏହି ସୁନ୍ଦର ସଂସାରକୁ ତାଙ୍କ ଚକ୍ଷୁରେ ଦେଖିପାରିବେ, ଅନୁଭବ କରିପାରିବେ। ଚକ୍ଷୁଦାନ କରନ୍ତୁ, ଦୃଷ୍ଟିର ଆଲୋକ ବାଣ୍ଟନ୍ତୁ। ଆପଣଙ୍କ ଚକ୍ଷୁ ଅନ୍ୟ ଜଣଙ୍କ ସ୍ୱପ୍ନକୁ ସାକାର କରିପାରେ। ଚକ୍ଷୁଦାନ ମହାଦାନ, ଜୀବନରେ ଆଣିଥାଏ କେତେ ନୂଆ ପ୍ରଭାତ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି ଆଜି ପାଳନ କରାଯାଉଛି ଜାତୀୟ ଔଷଧି ଏବଂ ମସଲା ଦିବସ। ଖାଦ୍ୟପ୍ରେମୀ ଏବଂ ସ୍ୱାସ୍ଥ୍ୟପ୍ରେମୀମାନେ ଜାତୀୟ ଔଷଧି ଏବଂ ମସଲା ଦିବସ ପାଳନ କରିବା ପାଇଁ ଏକାଠି ହୋଇଥାନ୍ତି। ଏହା ହେଉଛି ଔଷଧି ଏବଂ ମସଲା ଆମ ରୋଷେଇ ଅଭିଜ୍ଞତାରେ ଆଣିଥିବା ବିବିଧ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଲାଭର ପ୍ରଶଂସା କରିବାର ଏକ ପ୍ରମୁଖ ଦିନ। ଖାଦ୍ୟର ସ୍ୱାଦ ବୃଦ୍ଧି କରିବାଠାରୁ ଔଷଧୀୟ ଗୁଣ ପ୍ରଦାନ କରିବା ପର୍ଯ୍ୟନ୍ତ ଏହି ଉଦ୍ଭିଦୀୟ ଆଶ୍ଚର୍ଯ୍ୟ ସହସ୍ରାଦେ ଧରି

ପୂର୍ବ ଇତିହାସ ଏବଂ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି। ତେବେ ଇତିହାସ ଲେଖାଯିବା ପରଠାରୁ ଲୋକମାନେ ହୁଏତ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଔଷଧ ଏବଂ ମସଲା ବ୍ୟବହାର କରିଆସୁଛନ୍ତି। ଏହାର ଇତିହାସ କୁହାଯାଏ କିଛି ପ୍ରାରମ୍ଭିକ ଧାରଣା ଅନୁମାନ କରେ ଯେ ଶିକାରୀମାନେ ସେମାନଙ୍କର ମାଂସ ଗୁଡ଼ାଇ ରଖିବା ପାଇଁ ପତ୍ର ବ୍ୟବହାର କରିବେ ଏବଂ ଏଥିପାଇଁ ସେମାନେ ଆବିଷ୍କାର କଲେ ଯେ ପତ୍ରଗୁଡ଼ିକ ମାଂସକୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ସ୍ୱାଦ ଦେଇଥାଏ। ସମୟ ବିତିବା ସହିତ ଅଧିକରୁ ଅଧିକ ଗଛ ସୁଗନ୍ଧିତ ଏବଂ ସ୍ୱାଦିଷ୍ଟ ବୋଲି ଆବିଷ୍କୃତ ହୋଇଥିଲା ଏବଂ ଏଥିରେ ଅନ୍ୟାନ୍ୟ ଲାଭଦାୟକ ଗୁଣ ମଧ୍ୟ ରହିଥିଲା। ଗଛର ମୂଳ ପତ୍ର କିମ୍ବା ଅନ୍ୟାନ୍ୟ ଅଂଶ ଶୁଖିଲା ପରେ ଗୁଣ୍ଡ କରି ରୋଷେଇଟି ବ୍ୟବହାର କରିବା ସମୟରେ ମସଲା ଆବିଷ୍କୃତ ହୋଇଥିଲା। ମାନବ ଇତିହାସରେ ମସଲା ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୋଇଆସୁଛି। ତେବେ ଏହି ଦିବସର ଉଦ୍ଦେଶ୍ୟ ହେଉଛି ଔଷଧୀୟ ଗଛପତ୍ର ଏବଂ ମସଲାର ଗୁରୁତ୍ୱ, ସ୍ୱାସ୍ଥ୍ୟ ଉପକାରିତା ଓ ଖାଦ୍ୟରେ ସେମାନଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା। ଭାରତ ବିଶେଷ କରି ଓଡ଼ିଶା ବିଭିନ୍ନ ପ୍ରକାରର ମସଲା ପାଇଁ ପରିଚିତ। ହଳଦୀ, ଜିରା, ଧନିଆ, ଗୋଲମରିଚ, ଲବଙ୍ଗ, ଗୁଜୁରାତି ଇତ୍ୟାଦି ମସଲା କେବଳ ଖାଦ୍ୟର ସ୍ୱାଦ ବଢ଼ାଇନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ଅଟେ। ପୁଦିନା, ଧନିଆ ପତ୍ର ଔଷଧୀୟ ଗୁଣରେ ସମୃଦ୍ଧ। ଏହାର ବାର୍ତ୍ତା ହେଉଛି ପ୍ରାକୃତିକ ଔଷଧୀୟ ଉଦ୍ଭିଦ ଓ ମସଲାକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରି ସୁସ୍ଥ ଓ ସ୍ୱାସ୍ଥ୍ୟକର ଜୀବନ ଗଢ଼ି ତୋଳିବା। ମସଲା ଓ ଔଷଧୀୟ ଗଛପତ୍ରର ମହତ୍ତ୍ୱ ଆମେ ବୁଝିବା, ସୁସ୍ଥ ଜୀବନଶୈଳୀ ଗଢ଼ିବା।

ପୁଣି ଥରେ ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଶ୍ରୋତାବନ୍ଧୁ, ଜୁନ୍ 10 ତାରିଖ ବିଶ୍ୱ ଇତିହାସରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ପାଇଁ ସ୍ମରଣୀୟ, ତାହେଲେ ଆଜି ଆସନ୍ତୁ ଜାଣିବା ଏହି ଦିନର ଇତିହାସ ସମ୍ପର୍କରେ କିଛି। 1752 ମସିହା ଆଜିର ଦିନରେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ବଜ୍ରପାତ ଏବଂ ବିଦ୍ୟୁତ୍ ସମ୍ପର୍କରେ ପ୍ରସିଦ୍ଧ ଘୁଡ଼ି ପରୀକ୍ଷା କରିଥିଲେ। 1940 ମସିହା ଆଜିର ଦିନରେ ଇଟାଲୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗ ଦେଇ ଫ୍ରାନ୍ସ ଏବଂ ୟୁନାଇଟେଡ୍ କିଙ୍ଗଡମ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। 1967 ମସିହା ଆଜିର ଦିନରେ 6D ୱାର୍ ଶେଷ ହୋଇଥିଲା। 1944 ମସିହା ଆଜିର ଦିନରେ ଓରାଦୁର ସୁର୍ଗ୍ଲାଣ୍ଡ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଘଟିଥିବା ସବୁଠାରୁ ଭୟାବହ ଯୁଦ୍ଧ ଅପରାଧମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଥିରେ ଶତାଧିକ ସାଧାରଣ ଲୋକ ନିହତ ହୋଇଥିଲେ। 2003 ମସିହା ଆଜିର ଦିନରେ ସ୍ପିରିଟ୍ ରୋଭର୍କୁ ମଙ୍ଗଳ ଗ୍ରହ ଅଭିଯାନ ପାଇଁ ଉତ୍କ୍ଷେପଣ କରାଯାଇଥିଲା। 1854 ମସିହା ଜୁନ୍ 10 ତାରିଖ ଅର୍ଥାତ୍ ଆଜିର ଦିନରେ ସାରା ଗ୍ରାଣ୍ଡ ଆଇରିଶ ନାରୀବାଦୀ ଲେଖିକାଙ୍କ ଜନ୍ମ ହୋଇଥିଲା। 1663 ମସିହା ଆଜିର ଦିନରେ ଲୁଇସ୍ କୁପର୍ସଙ୍କ ମଧ୍ୟ ଜନ୍ମ। ସେ ଜଣେ ଡଚ୍ ଲେଖକ ଏବଂ କବି ଥିଲେ। 1938 ମସିହା ଆଜିର ଦିନରେ ଭାରତୀୟ ବ୍ୟବସାୟୀ ଏବଂ ରାଜନେତା ରାହୁଲ ବଜାଜ ମଧ୍ୟ ଜନ୍ମଗ୍ରହଣ କରିଥିଲେ। 1992 ମସିହା ଆଜିର ଦିନରେ କେଟ୍ ଅପ୍ଟନ୍, ଜଣେ ଆମେରିକୀୟ ମଡେଲ ଏବଂ ଅଭିନେତ୍ରୀ, ତାଙ୍କର ମଧ୍ୟ ଆଜି ଜନ୍ମଦିବସ। ଥମାସ୍ ହ୍ୟୁନ୍, ଜଣେ ଇଂରାଜୀ ଐତିହାସିକ ଏବଂ ଲେଖକ, 1735 ମସିହା ଆଜିର ଦିନରେ ତାଙ୍କର ମୃତ୍ୟୁ ଘଟିଥିଲା। 1776 ମସିହା ଆଜିର ଦିନରେ ବର୍ମୀ ରାଜା ସିନ୍ ଭ୍ୟୁସିନ୍ଙ୍କ ପରଲୋକ ଘଟିଥିଲା। 1998 ମସିହା ଆଜିର ଦିନରେ ଜିମ୍ ହର୍ନଙ୍କ ମଧ୍ୟ ପରଲୋକ ଘଟିଥିଲା। ସେ ଜଣେ ଆମେରିକୀୟ ବେସବଲ୍ ଖେଳାଳି ଥିଲେ। 2001 ମସିହା ଆଜିର ଦିନରେ ଇରାନ୍ର ରାଜକୁମାରୀ ଲୀଲା ପେହଲାଭିଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏବଂ 2025 ମସିହା ଜୁନ୍ 10 ତାରିଖରେ ସୁଚିଣ୍ଡା କାପ୍ରାନ୍ଙ୍କ ମଧ୍ୟ ପରଲୋକ ଘଟିଥିଲା। ସେ ଥାଇ ସେନା ଜେନେରାଲ ଏବଂ ଥାଇଲାଣ୍ଡର 19ତମ ପ୍ରଧାନମନ୍ତ୍ରୀ ଥିଲେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ହୋଇଛି ଅଙ୍ଗ ଗୀତ ଶୁଣିନେବା।

କାର୍ଯ୍ୟକ୍ରମର ପରିସରକୁ ଶ୍ରୋତବନ୍ଧୁ ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ଏବଂ ତା ସହିତ ଜାଣିବା କ'ଣ ରହିଛି ପାଣିପାଗ ଖବର। ଜିଲ୍ଲା ଭବାନୀପାଟଣାର କଷାକେନ୍ଦୁ ଛକଠାରେ ବିଜେପି ତରଫରୁ ଜନଶୁଣାଣି ଶିବିର ଗତକାଲି ସନ୍ଧ୍ୟା 6 ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଉପସ୍ଥିତ ହୋଇ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିବା ସହିତ ତା'ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗତ ମଙ୍ଗଳବାର ଦିନ ଅର୍ଥାତ୍ ଗତକାଲି ଅପରାହ୍ନ 4:30 ସମୟରେ କଳାହାଣ୍ଡି ଜିଲ୍ଲା କୋଲାମୁଣ୍ଡ ବ୍ଲକ ଅନ୍ତର୍ଗତ ଅମଠା ଯାଦବ ଭବନଠାରେ ଗୋପମୁଣ୍ଡା ଯାଦବ ସମାଜ କୋର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତିଙ୍କ ଅଧ୍ୟକ୍ଷତାରେ ସମାଜର କର୍ମକର୍ତ୍ତା ସମ୍ପ୍ରସାରଣ ଓ ବ୍ଲକ ଯୁବଯାଦବ ସଂଗଠନ ହୋଇଯାଇଛି। ଗତ 8 ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀ ଭବାନୀପାଟଣା ଦ୍ୱାରା ନବତୀ ଗୌରବାନ୍ୱୟୀ ଶୀର୍ଷକରେ 90ତମ ବର୍ଷ ପୂର୍ତ୍ତିର ଗୌରବମୟ ଯାତ୍ରା ସଂକ୍ରାନ୍ତ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସ୍ଥାନୀୟ ଟାଉନ୍ହଲ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଆକାଶବାଣୀର ସିଗ୍ନେଚର ଟ୍ୟୁନ୍ ଓ ବନ୍ଦେ ମାତରମ୍ ପରିବେଷଣ କରାଯାଇଥିଲା। ଏହି ଅବସରରେ ଆକାଶବାଣୀର ନିୟମିତ କେତେ ଶ୍ରୋତା ଏବଂ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଆକର୍ଷଣୀୟ ସମାରୋହ ମଧ୍ୟ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀର କାର୍ଯ୍ୟକ୍ରମ ମୁଖ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ବୈଷୟିକ ପରିବର୍ତ୍ତନ ସତ୍ତ୍ୱେ ଆକାଶବାଣୀ ପ୍ରତି ଜନସାଧାରଣଙ୍କ ଆଦୃତି ଓ ଅମଳିନ ଭାବନା ଏହି ସମାରୋହରେ ସ୍ୱଷ୍ଟ ପ୍ରତିଫଳିତ ହୋଇଛି। ବନ୍ଧୁ, ଏଥର ପାଣିପାଗ ଖବର ରହିଛି ଯେ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଭିତରେ ରାଜ୍ୟର କିଛି ଅଞ୍ଚଳରେ ପହଞ୍ଚିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆସିବା 24 ମଧ୍ୟରେ ପାଖାପାଖି ସବୁ ଜିଲ୍ଲାରେ କାଳ ବୈଶାଖୀ ଲାଗି ରହିବ। ଆସିବା 3 ପର୍ଯ୍ୟନ୍ତ ଦିନର ତାପମାତ୍ରା କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ରାତିର ତାପମାତ୍ରାରେ 2-3 ପର୍ଯ୍ୟନ୍ତ କମିପାରେ। ତେବେ ଆଜି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା 38 ଏବଂ ସର୍ବନିମ୍ନ 26 ଅନୁମାନ କରାଯାଇଛି। ଆସନ୍ତା ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଦେହ ସମୟ କେତେ ଶୀଘ୍ର ପାଖେଇ ଆସିଲା ଜଣାପଡ଼ିଲାନି। ବୁଝିବାକୁ ହେବ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଠିକଣାଟି ହେଉଛି କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି 6 6 8 8 9 5 9 3। ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ କଥାଟି କହିବି, ସବୁଠାରୁ ଦୂରେଇ ରୁହନ୍ତୁ ବ୍ୟସ୍ତ ଏବଂ ସ୍ୱାର୍ଥପର। ନିଜ ସମୟରେ ସେ କଥା ହେବେ ଏବଂ ସ୍ୱାର୍ଥପର ଲୋକ କଥା ହେବେ। ତେବେ ଉଚିତ ଯେ ସମୟକୁ ଚିହ୍ନି ପାରିନା, ଯେ ଅନ୍ୟଙ୍କ ମନକୁ ବୁଝିପାରିନା, ସେଠାରୁ ଦୂରେଇ ରହିବା ସବୁଠୁ ଭଲ। କାର୍ଯ୍ୟକ୍ରମରେ ମୋତେ ବିଦାୟ ଦିଅନ୍ତୁ। ଆର ସଂସ୍କରଣରେ କିଛି ନୂଆ କଥା ରୁହନ୍ତୁ, ଖୁସିରେ ରୁହନ୍ତୁ, ସତର୍କ ଓ ସତର୍କ ରୁହନ୍ତୁ, ପରିବାରର ଯତ୍ନ ନିଅନ୍ତୁ। ସାଥୀ

ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ନିଅନ୍ତୁ।

ଶୁଣୁଥିଲେ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସେବେ ବର୍ତ୍ତମାନ ପୂର୍ବାହ୍ନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00 ଶୁଣିପାରିବେ ଲୋକଗୀତ କ୍ରମରେ ବଜାଶାଲ ଗୀତ, ପରିବେଷଣ କରିବେ ଶିଳ୍ପୀ ଅନୁରାଧା ଦୋରିଆ ଏବଂ ସାଥୀ। ସଙ୍ଗୀତ ରହିଛି ଦିନ 12:30 ଶିଳ୍ପୀମାନେ ହେଲେ ଶଙ୍କର ପ୍ରସାଦ ଦତ୍ତ, ଗାୟତ୍ରୀ ବୋଷ, ରଘୁନାଥ ପାଣିଗ୍ରାହୀ, ଗୀତା ପଟ୍ଟନାୟକ ଏବଂ ଅକ୍ଷୟ ମହାନ୍ତି। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବ ଦିନ 1:20। ଏବଂ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ପାଟଣା ବାରଟା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ହେଉଛି 48 ମିଟର ତଥା 1206 କିଲୋହର୍ଟ୍ଜ ଏବଂ 3 ମେଗାହର୍ଟ୍ଜରେ ଓ ଏପ୍ ମାଧ୍ୟମରେ ଶୁଣନ୍ତୁ ପରିବେଷଣ କରୁଛନ୍ତି ଓ ସାଥୀ।

ନନ୍ଦନ ଯାହାର ପ୍ରସନ୍ନେ ହୁଏ ବିଘ୍ନ ବିନାଶନ ବନ୍ଦଇ ଶ୍ରୀସାର ଲାଗୁ ବ୍ରହ୍ମାଙ୍କ ନନ୍ଦିନୀ ଶ୍ରୀହରି ବଲ୍ଲଭୀ ମହିମଣ୍ଡଳ ମଣ୍ଡିନୀ ବନ୍ଦଇ ଶ୍ରୀ ବାଲ୍ମୀକ ମୁନି ତପଚାରି ରାମାୟଣ ଗ୍ରନ୍ଥ ଯାର ମୁଖରୁ ଉଚ୍ଚାରି ବନ୍ଦଇ ଶ୍ରୀ ଗୁରୁ ପାଦେ ପଶିଲି ଶରଣ ବନ୍ଦଇ ସୁଜନ ଜନ ପଣ୍ଡିତ ଚରଣ ବନ୍ଦେ ପିତା ମାତା ପାଦେ ଯୋଡ଼ି ବେନି କର ଏ ପିଣ୍ଡରେ ଅଧିକାର ଅଟଇ ଯାହାର ସମସ୍ତ ଚରଣ ତଲେ ପଶୁଛି ଶରଣ କହିବି ପାଳିଆ ଗୀତ ହୁଅ ସୁପ୍ରସନ ବନ୍ଦେ ସରସ୍ୱତୀ ବନ୍ଦେ ସରସ୍ୱତୀ ମୋ କଣ୍ଠରେ ଆସି ବସ ଝଟତି ବନ୍ଦେ ସରସ୍ୱତୀ ବନ୍ଦେ।

ଜଣୀ ଗ୍ରାମ ମଧେ ପୂଜା ତୋର ଗୋ ଗ୍ରାମ ମଧେ ପୂଜା ତୋର ଆପଦେ ବିପଦେ ସାହା ହୋଇଥିବୁ ଛତ୍ର ଟେକି ଆମ ଶିର ତେନ୍ତୁଳି ବୃକ୍ଷରେ ତୁ ପୂଜା ଖାଇ ଜୟ ତୁ ଗୋ ମାଟି ମାଇ ଜୟ ତୁ ଗୋ ମାଟି ମାଇ ତେନ୍ତୁଳି ବୃକ୍ଷରେ ତୁ ପୂଜା ଖାଇ।

ଜରୁ ଜନମ ହୋ ବିଜରୁ ଜନମ ଆବର କହିବ ତାଙ୍କ ପିତା ମାତା ନାମ ସୀତାଙ୍କର ଦେଢ଼ ସୁର ହୋଇଲେ କେଶନ ଗୋଟି ଗୋଟି କରି କହି କହିବ ଗୋଟି ଗୋଟି କରି କହି ମନରୁ ସନ୍ଦେହ ମୋଚନ ମୋର ଗେଲେ ଦିଅର ଆଶ୍ଚର୍ଯ୍ୟ ଲାଗୁଛି ଶୁଣି ଏ କଥା ଏ ମନ ମଧ୍ୟ।

ଅଟେ ବିଭୀଷଣ ଦଶରଥଙ୍କ ବୀର୍ଯ୍ୟରେ ହୋଇଲେ ଜନମ ନିକଷା ରାଣୀ ଅଟଇ ତାଙ୍କ ମାତା ନାମ।

କହନ୍ତି ନାଗରୀ କି ଯେ ନାଗର କର ଅନୁଗ୍ରହ ମୋଗଲା ହାର କଟା କ୍ଷ ଭଙ୍ଗିରେ ଗୋରୀ କରାଇ ନ ଦେଲା ନିଶରତି ସୁରେନ୍ଦ୍ରୀ କି ଚକ ପରି କରୁଣା ତାଙ୍କୁ କେତେ ବୁଝାଇ କଦାପକ୍ଷ ନ ମାନିଲା ସେପରି ହେବୁ କି ତୁହି କରୁଣା।

ଚାଲ ଭାବନ ତୁ ନ ଜାଣିଲୁ ଦେଉ କେତେ ଅର୍ଥ ଆଣି ସେ ଦ୍ରୌପଦୀ ନାରୀ ପଞ୍ଚ ଭର୍ତ୍ତା କରି କିମ୍ପା ହେଲା ସତୀ ପୁଣି ନଟିରେ ଆଜ ଫେଡ଼ି କହିବୁ ନହିଲେ ଛାଡ଼ିବି ନାହିଁ ଗୋସିଆ ବୋଲି

ପ୍ରଚାର କଲୁ ଲୋକଗୀତ କ୍ରମରେ ବଜାଶାଳିଆ ଗୀତ ପରିବେଷଣ କରିଥିଲେ ଅନିରୁଦ୍ଧ ଦୋରିଆ ଓ ସାଥୀ ଏବଂ ଜମହରିଲାଲ ଦୋରିଆ ଓ ସାଥୀ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ।
1: ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ରଘୁନାଥ ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ନରସିଂହ ମହାପାତ୍ର।

0: ସୁମୁଥିଲି ଗାୟତ୍ରୀ ବୋଷ ଓ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଗୀତଟି ଗୀତ ରଚନା କରିଥିଲେ ନାରାୟଣ ପ୍ରସାଦ ସିଂ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଏଥର ରଜନୀକାନ୍ତ ନାୟକଙ୍କ ଗୀତ ରଚନାରୁ ଗାଇଛନ୍ତି ଗୀତା ପଟ୍ଟନାୟକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଗୀତିକାର ରଜନୀକାନ୍ତ ନାୟକ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ବାଃ, ଫସିଲା।
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଫସିଲା।
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ସମ୍ପର୍କ ଅସରା ସ୍ୱାଗତ ଆପଣଙ୍କୁ ଶକ୍ତି ରୂପରେ ଭଉଣୀଙ୍କ ରୋଷେଇ କାର୍ଯ୍ୟକ୍ରମର ଅନ୍ୟ ଏକ ସଂସ୍କରଣକୁ। ଆଜି ଆପଣଙ୍କ ପାଖେ ଉପସ୍ଥାପିକା ଦୀପ୍ତି ମୁଁ। ନମସ୍ତେ, ନମସ୍କାର, ଝୁଆର।

ଯଦି ଅନୁଭବ କରିବା, ତେବେ ଏହି ଦିନମାନଙ୍କରେ ଆମେ ଜଣଙ୍କର କଥା ବେଶୀ ଭାବୁଛୁ, ସକାରାତ୍ମକ ଭାବରେ ହେଉ ବା ନକାରାତ୍ମକ ଭାବରେ, ଭଲ ପାଇ ହେଉ ବା ବିରକ୍ତ ହୋଇ, ତେବେ ଆମେ କାହା ବିଷୟରେ ବେଶୀ ଭାବୁଛୁ? ଖରା, ଖରା ବିଷୟରେ ଆମେ ବେଶୀ ଭାବୁଛୁ, ତେଣୁ ଲାଗେ ଆମେ ଖରାକୁ ନିଜ ପାଖରେ ବର୍ଷା ଓ ଶୀତ ଅପେକ୍ଷା ଅଧିକ ରଖିଛୁ, ପ୍ରଶଂସା କରି ହେଉ ବା ଗାଳି ଦେଇକି। ଭାବନା ଯେପରି ହୋଇଥାଉ, ଖରା ଆମ ହୃଦୟର ସେତିକି ନିକଟତର। ମଣିଷର ସ୍ୱଭାବ ଏହିପରି ଯେ ସେ ଅନ୍ୟର ଭଲ ଗୁଣ ଅପେକ୍ଷା ଖରାପ ଗୁଣକୁ ବାଛି ବାଛି ବାହାର କରେ, ବା ଭଲକୁ ଚିପୁଡ଼ି ଫିଙ୍ଗି ଦିଏ ଏବଂ ଖରାପକୁ ହିଁ ଦେଖେ ବା ନିନ୍ଦା କରେ। ଖରା ଆମର ଭଲ ପାଇଁ ଆସେ, ହେଲେ ଆମେ ତାକୁ ସେପରି ଗ୍ରହଣ କରୁନା, ପୁଣି ଖରାର ଭୟଙ୍କର ରୂପ ପାଇଁ ଆମେ ଦାୟୀ, ଏହା କିନ୍ତୁ ଭୁଲି ଯାଉ। ଏହାକୁ ସ୍ୱୀକାର କରି ସମାଧାନର ପଦକ୍ଷେପଟିଏ ନେବା ପାଇଁ ଆମେ ତତ୍ପର ମଧ୍ୟ ନୁହଁ। ମିଠା ଗୀତଟିଏ ପରି ଖରା ଅନୁଭବ ହେବାର ସ୍ଥାନରେ ବେସୁର ଗୀତଟିଏ ପରି ଆସୁଛି, ତେଣୁ ଆମେ ସଜାଗ ହୋଇ ସମସ୍ତେ ଆଗେଇ ଆସିବା ଉଚିତ, ଯେପରି ଗୀତଟିଏକୁ ଆତ୍ମସ୍ଥ କରିବା ପାଇଁ ଆଗେଇ ଆସୁ।

0: ଆମେ ଭାବିବା ତେବେ ଖରା ଅଛି ବୋଲି ଛାଇର ଗୁରୁତ୍ୱ ଅଛି, ତାପରେ ତ କେହି ଛାଇ ଖୋଜନ୍ତିନି, ଆଉ ଖରା ମାସରେ ହିଁ ଖରା ବେଳେ, ଅନ୍ୟ ଋତୁରେ ଏତେ ଖରା ପାଇ ହୁଏନି, ଖରା ହିଁ ତ ଧରାକୁ ସମ୍ଭାଳି ରଖେ। ସବୁ ଋତୁକୁ ପ୍ରକୃତି ଖରା ପାଇଁ ହିଁ ସହଜରେ ଧାରଣ କରିପାରେ, ଆଉ ଗଛର ଛାଇ ତଳେ ବସି ଆମ୍ବ ଖାଇବାର ମଜା ନିଆରା, ଏହା ଯିଏ ଜାଣିଛନ୍ତି ଖରାକୁ ଜିଣିଛନ୍ତି। ହଁ, ଖରା ଜଳେ ଜଳାଏ ବି, ହେଲେ ଆମ୍ବର ଉପହାର ଦିଏ। ଗ୍ରୀଷ୍ମର ଅନୁଭବ ସହିତ ହାଟ ବଜାରରେ ଆମ୍ବର ଭିଡ଼, ଏବଂ ଗ୍ରୀଷ୍ମ ଋତୁରେ ହିଁ ଆମ୍ବ ହସିଥାଏ। ତେଣୁ ହିଁ ତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ମାସର ମନ୍ କି ବାତ୍ରେ ଖରା ଓ ଆମ୍ବ ସମ୍ପର୍କରେ ଅନେକ କିଛି କହିଛନ୍ତି। ତେବେ ଏବେ ତାହା ଏଇଠି।
1: ମେରେ ପ୍ୟାରେ ଦେଶବାସୀ, ଇସ୍ ସମୟ ଦେଶ କେ ଜ୍ୟାଦାତର ହିସ୍ସୋ ମେ ବହୁତ ଗର୍ମି ପଡ଼ ରହି ହେ। ତେଜ ଧୂପ, ଗର୍ମ ହବାଏ, ଐସେ ମୌସମ ମେ ଅପନା ଧ୍ୟାନ ରଖନା ବହୁତ ଜରୁରୀ ହେ। ପାନି ପିତେ ରହି ହେ, ଧୂପ ମେ ଅଗର ନିକଲନା ହି ପଡ଼େ ତୋ ଥୋଡ଼ା ସମଲ କର ନିକଲେ। ଇସ୍ ଦିଶା ମେ ସରକାର କି ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟ ନେ ଯୋ ଗାଇଡଲାଇନ୍ ଜାରି କି ହେ ଭୁ ଭି ଭୁଲିଏଗା ନହିଁ। ସାଥିଓ, ହମାରେ ୟହାଁ ଗର୍ମି ସେ ଲଢ଼ନେ କା ତରିକା କଇ ବାର ରସୋଇ ମେ ଭି ମିଲତା ହେ। ଆପନେ ଭି ଦେଖା ହୋଗା, ଜୈସେ ଜୈସେ ଗର୍ମି ବଢ଼ତୀ ହେ ବୈସେ ବୈସେ ଘର କି ରସୋଇ କା ସ୍ୱାଦ ବଦଲ ଜାତା ହେ, ରସୋଇ କା ପ୍ରକାର ବଦଲ ଜାତା ହେ। କହି ମଟକେ କା ପାନି ନିକଲ ଆତା ହେ, କହି ଦହି ଜମନେ ଲଗତା ହେ, ତୋ କହି କଚ୍ଚେ ଆମ ଉବଲନେ ଲଗତେ ହେ। ଅର୍ ଫିର ଶୁରୁ ହୋତା ହେ ଦେଶୀ ପେୟ କା ଦୌର। ଦେଶୀ ପେୟ ସେ ଆପ ବି ପରିଚିତ ହେ, ଅଗର ଆପ ଉତ୍ତର ଭାରତ ମେ ଜାଏଙ୍ଗେ ତୋ କାଫି ଜଗା ଆପକୋ ମିଲେଗା ଆମ ପନ୍ନା, କଚ୍ଚେ ଆମ କା ସ୍ୱାଦ ଅର୍ ଗର୍ମି ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତୋ ଲସି ମିଲ ଯାଏଗୀ, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଅର୍ ଗୁଜରାତ ମେ ଛାଛ ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଅର୍ ବିହାର, ଝାରଖଣ୍ଡ, ପୂର୍ବୀ ଉତ୍ତର ପ୍ରଦେଶ ମେ ସତ୍ତୁ କା ଶରବତ, ଉସକି ତୋ ବାତ ହି କ୍ୟା ହେ, ପେଟ ଭି ଭରେ ତାକତ ଭି ଦେ। କୋଙ୍କଣ ଅର୍ ଗୋଆ ମେ କୋକମ ଶରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ, ନିରମୋର, ସମ୍ବାରମ, ଅର୍ ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ରୋଁ କି ପରମ୍ପରା କା ହିସ୍ସା ହେ। ଅର୍ ଇସମେ ଏକ ଭାରତ ଶ୍ରେଷ୍ଠ ଭାରତ କି ଭାବନା କି ଝଲକ ବି ମିଲତୀ ହେ। ଅର୍ ଏକ ବାତ ଜରୁର ଧ୍ୟାନ ରଖିଏଗା, ଇନମେ ସେ ଜ୍ୟାଦାତର ଚିଜେ ହମାରି ଅପନି ରସୋଇ ସେ ନିକଲି ହେ, ହମାରେ ଖେତ ଖଲିଆନ ସେ ନିକଲି ହେ। କୋଈ ବଡି ବ୍ରାଣ୍ଡିଙ୍ଗ ନହିଁ ହେ, ଲେକିନ ପିଢ଼ିଓଁ କା ଅନୁଭବ ଉନମେ ସମାୟା ହୁଆ ହେ। ଆପ ବି ଗର୍ମି କେ ଦୌରାନ ଦେଶୀ ପେୟଜଳୋଁ କା ଖୁବ ଆନନ୍ଦ ଲିଜିଏ। ସାଥିଓ, ଗର୍ମି ଆତେ ହି ଏକ ଔର ଚର୍ଚ୍ଚା ହର ଘର ମେ ଶୁରୁ ହୋ ଜାତି ହେ, ଔର ଵୋ ହେ ଆମ। ଆମ ଆମ ଚର୍ଚ୍ଚା କା ବିଷୟ ହୋତା ହେ। ଭାରତ ମେ ଶାୟଦ ହି କୋଈ ଘର ହୋଗା ଜହାଁ ଗର୍ମିଓଁ ମେ ଆମ କି ବାତ ନା ହୋତୀ ହୋ। ହର ଇଲାକେ କା ଅପନା ଆମ, ଅପନା ସ୍ୱାଦ, ଅପନି ଖୁସ୍ବୁ। ମହାରାଷ୍ଟ୍ର ଅର୍ କୋଙ୍କଣ କା ହାପୁସ, ଅଲଫାନ୍ସୋ, ଗୁଜରାତ କା କେସର, ୟେ ତ ଆମରସ କି ଜାନ ହେ। ଉତ୍ତର ପ୍ରଦେଶ କା ଦଶହରୀ ଅର୍ ମେରି କାଶୀ କା ଲଙ୍ଗଡ଼ା। ବୈସେ ଲଙ୍ଗଡ଼ା ଆମ କି ଏକ ଖାସ ବାତ ହୋତୀ ହେ, ପକନେ କେ ବାଦ ଭି ଉସକା ରଙ୍ଗ କଈ ବାର ହରା ହି ରହତା ହେ। ବିହାର କା ଜର୍ଦାଲୁ,

0: ପକେଇଲେ ପଞ୍ଚ ଫୁଟଣ, ତାପରେ ଜିରା, ତାପରେ ତେଜ ପତ୍ର, ତାପରେ ପକେଇଲେ ଇଲାଚି ଆଉ ଲବଙ୍ଗ,
1: ତାପରେ ପିଆଜ ଟିକେ ପକେଇବା।
0: ଆଜ୍ଞା। ମସଲାରେ କଣ କଣ ଥିବ ସବୁ?
1: ଏଠି ରସୁଣ, ଜିରା,
0: ଅଦା ରସୁଣ ଆଉ ଜିରା,
1: ଜିରା ଏତିକି ଏଇଟା ପଡିବ।
0: ମାନେ କେତେ ମାତ୍ରାରେ ପକେଇବା
1: ଏଇଟା?
0: ମସଲା ପକେଇଲେ ତାର ସ୍ୱାଦ ବୋଧେ ବଢି ଯାଉଥିବ।
1: ମସଲା ଭଜା ହଉଛି, ଏଠି ପଡିବ ଲଙ୍କା।
0: ଆମେ ରାଗରେ କରିପାରିବା
1: ଗୋଟେ ଗୋଟେ ଚାମଚରେ
0: ଆପଣ ଚାମଚରେ ଯୋଉ ସବୁ ଗୋଟେ ଗୋଟେ ଚାମଚ ନେଇ
1: ଗୋଟେ ଗୋଟେ ଚାମଚରେ ଆଉ ଏଇଟା ନୁଣ ପକେଇବା ସ୍ୱାଦ ଅନୁସାରେ।
0: ସ୍ୱାଦ ଅନୁସାରେ

0: ଗୁଡ ପକେଇବା,
1: ଗୁଡକୁ ଆମେ ମାନେ ସିଧା ପକେଇ ଦେବା, ପାଣି ପାଣି ଦେବା ଦରକାର ନାହିଁ,
0: ନାହିଁ ପାଣି ଦେବା ଦରକାର ନାହିଁ। ଆଉ ତାପରେ ଆମ୍ବ ପକେଇବା, ଯଦି ଶୁଖିଲା ବେଲେ ଟିକେ ପାଣି
1: ପକେଇବା, ସେ ଗୁଡ
0: ଗୁଡ ମିଳିବ।
1: ହଁ ମାନେ ଗୁଡଟା ଭଲ ଭାବରେ
0: ମିଶିଯିବ। ତାପରେ ଆମ୍ବ ଦେଇଦେବା, ଆମ୍ବ ଦେଇଦେବା, ଆମ୍ବ ଦେଇକରି ଘାଣ୍ଟି ଦେବା,
1: ଭଲ ଭାବରେ ଘାଣ୍ଟି ଦେବେ,
0: ଭଲ ଭାବରେ ଘାଣ୍ଟି ଦେଇକରି ତାପରେ ଢାଙ୍କୁନି ଦେଇଦେବା, ଢାଙ୍କୁନି ଦେଇଦେବା, ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି ଦେବା ପାଣି ବାହାରିଲା ପର୍ଯ୍ୟନ୍ତ। ସେ ଗୁଡ ଆଉ ନୁଣ ମିଶିଗଲେ
1: ଭଲ ଭାବରେ
0: ଆମ୍ବ ପଡ଼ିଗଲେ ସେଇଟା
1: ପାଣି ବାହାରିଯିବ।
0: ତାପରେ କମ୍ ତାକୁ ଢାଙ୍କୁଣି ମାରିଦେବା, ଢାଙ୍କୁଣି ଦେଇଦେବା, ଢାଙ୍କୁଣି ଦେଇକି ତାକୁ 20 ମିନିଟ୍ ଖଣ୍ଡେ ବସେଇବା,
1: ମାନେ 20 ମିନିଟ୍ ପର୍ଯ୍ୟନ୍ତ ଆମେ ତାକୁ ସିଝିବାକୁ ଛାଡ଼ିଦେବା। ତ ଆପଣ ଘରେ ପ୍ରାୟ ତିଆରି କରନ୍ତି, ଘରେ ସମସ୍ତେ ଖାଆନ୍ତି?
0: ସମସ୍ତେ ଭଲ ପାଆନ୍ତି, ଖଟା ଖାଇବାରେ ତ ଖରାପ ହଉକି।
1: ହଁ ଆଉ ଆମ୍ବର ଏଇ ସମୟରେ ହିଁ
0: ଖଟା କଲେ ଭଲ ଲାଗିବ।
1: ହଁ ବିଭିନ୍ନ ପ୍ରକାର ଚଟନି ବି ଆମ ଭଉଣୀ ମାନେ
0: ଚଟନି
1: ଭାତ ସାଙ୍ଗରେ ଭଲ ଲାଗୁଛି,
0: ସେଠି ପୁଦିନା ପତ୍ର ନହେଲେ ଧନିଆ ପତ୍ର ଦେଇକରି ତାକୁ ଚଟନି ବଟା ହବ।
1: ଚଟନି ଏବେ ଆମର ଆମ୍ବ ଖଟା ମାନେ ସିଝୁଛି,
0: ଆମ୍ବ ଖଟା 20 ମିନିଟ୍ ପର୍ଯ୍ୟନ୍ତ ସିଝିବ।
1: ଆମେ ବି ଅପେକ୍ଷା କରିଛୁ, ଆମ ଭଉଣୀ ମାନେ ବି ଅପେକ୍ଷା କରିଛନ୍ତି ଯେ ଆମ୍ବ ଖଟା କେତେବେଳେ ହବ।
0: ଗଲେ ଆଉ ଟିକେ ପାଣି ଦେଇଦେବା,
1: ହଁ ଯଦି ନ ସିଝିଲେ ପୁଣି ପାଣି ଦେଇକି ତ ଆମ୍ବ ଯଦି ଆମେ ତାହେଲେ
0: ଆଗରୁ ସିଝେଇଲେ ବଡ଼ ସାଇଜ କାଟିବେ ବୋଲେ ଆଗରୁ ଟିକେ ସିଝେଇବାକୁ ପଡିବ।
1: ଓହୋ, ନହେଲେ ସବୁ ମାନେ ମିଶିଯିବ, ସବୁ ଘାଣ୍ଟି ହେଇଯିବ,
0: ଛୋଟଟା ଘାଣ୍ଟି ହେଇଯିବ ସିଝେଇଦେଲେ। ଆମ୍ବ
1: ଯୋଉ ଆମେ ସିଝେଇଦେଲେ ବେଶୀ ଭଲ ହୁଏ ନା ନ ସିଝେଇଲେ ଭଲ ହୁଏ?
0: ହଁ ଆମ୍ବ ଖଟା ବେଲେ ବଡ଼ ସାଇଜ କାଟିଲେ ସିଝେଇବାକୁ ପଡିବ, ଆଉ ଛୋଟ ସାଇଜ କାଟିଲେ ସିଝେଇବାକୁ ପଡିବନି,
1: ପଡିବନି।
0: ସେ ଗୋଡ଼ ପାଣିରେ ଏକା ସିଝି କରି ସେ ଆପେ ଆପେ ସିଝିଯିବ ଗୋଡ଼ ପାଣିରେ, ଆଉ ତାକୁ ସିଝେଇବାକୁ ପଡିବନି। ଆଉ ବଡ ସାଇଜ କଟା ହଉଛି ବେଲେ ତାକୁ ଟିକେ ଲୁଣ ହଳଦୀ ଟିକେ ହଳଦୀ ଗୁଣ୍ଡ ଟିକେ ଆଉ ଟିକେ ଚିନି କିବା ସିଝେଇବା,
1: ସିଝେଇ ଦିଆ
0: ସିଝେଇଦେଲେ।

0: ସେ ଭିତରୁ ବଡ ସାଇଜ ହେଇଥିବ ତ ସେ
1: ଭିତରେ
0: ସେଥିପାଇଁ ସେଟା ଗୁଡ଼ କି ଚିନି ଦେଇକରି ସିଝା ହୁଏ ସେଟା କୋଡ଼ିଏ ମିନିଟ ପର୍ଯ୍ୟନ୍ତ ସିଝା ହବ
1: ମାନେ କଡ଼େଇରେ
0: କଡ଼େଇରେ ହଉ କି ଶେଷରେ କଲେ ତ ମିଳିଯିବ
1: ପୁରା ଖରାପ ହେଇଯିବ
0: ଖରାପ ହେଇଯିବ ତ ସେ କଡ଼େଇରେ ଏକା କି ଦେଖି ହଉ ଯେଉଁଠି ହେଲେ ସିଝେଇବା
1: ସିଝେଇବା
0: ଆଉ ଏବେ କଣ ହଉଛି ଏବେ ଯୋଉ ଖଟା ଛୋଟ ଛୋଟ କରି ଖଟା ସେଇଟା ଗୁଡ଼ରୁ ସେ କେତେ ଟାଇମ ସେ ସିଝୁଛି ଦେଖିବା ନହେଲେ ଟିକେ ସିଝେଇବା ନ ସିଝିଲା ବେଲେ ଆଉ ଟିକେ ପାଣି ଦେଇକି ସିଝେଇ ଦେବା
1: ୟା ଭିତରେ ଆମେ ଟିକେ ଚାଖି ପାରିବା କେମିତି ଲାଗୁଛି ନା
0: ହଁ ଏବେ ତ ହେଇନି
1: ଆଜ୍ଞା
0: ସେଇଟା ସିଝିଲା ଟେଷ୍ଟ କଲେ
1: ଖାଇବା ଭଲ ଲାଗିବ ବୋଧେ
0: ତାହେଲେ କାହିଁକି ଟିକେ
1: ବା ବଢିଆ ରଙ୍ଗ ହେଇଯାଇଛି ତ ପୁରା ଖଟାର
0: ସେ ଗୁଡ଼ ଆଉ ସବୁ ଜିନିଷ ପଡ଼ିଲା ସବୁ କଲର ଆସିଯିବ ନା
1: ଆସିଯିବ
0: ଗୁଡ଼ ଦେଖା କଲର ଆସେ ଚିନି ଦେଲେ ଟିକେ ହ୍ୱାଇଟ ଦିଶିବ
1: ହଁ ଚିନିରେ ରଙ୍ଗ ଅଲଗା ଲାଗେ
0: ଗୁଡ଼ ଆଉ ଚିନି ପଡ଼ିଲେ ଟିକେ ହ୍ୱାଇଟ କଲର ଆସିବ ଆଉ ଗୁଡ଼ ଅଲଗା ଆଉ ଚିନି
1: ଟେଷ୍ଟ ଅଲଗା
0: ସିଝିନି
1: ଆଉ ଟିକେ ସିଝିଲେ ଆମେ ଆଉ ଟିକେ ଚାଖି ପାରିବା ଆଉ ଟିକେ ବୋଧେ ସମୟ ଲାଗିବ ନା ଭଉଣୀ
0: ହଁ ସେଇଟା ସିଝିନି ଆମ୍ବଟା ସିଝିନି ଆଉ ଆଉ ଟିକେ ସିଝେଇବା ନ ସିଝେଇଲେ ଆଉ ଟିକେ ସିଝେଇଦେବା ସେଟା ସିଝିକରି ପୁରା
1: ଅଣ୍ଟା ହେଇଯିବ ହଁ ପୁରା ଗାଢା ହେଇଯିବ
0: ଗାଢା ହେଇକରି ସେ ଭିତରେ ସବୁ ସେ ମସଲା ମାନେ ସବୁ ଘାଣ୍ଟି ହେଇଯିବ
1: ଘାଣ୍ଟି ହେଇଯିବ ଚାଖିଲେ ବି ହବ
0: ଚାଖିଲେ ଟିକେ ଚେଞ୍ଜ କରିଦେବା କେମିତି ଲାଗୁଛି
1: ସେଇଆକୁ ତମେ ଅପେକ୍ଷା କରିଛୁ ଏତେବେଳୁ ହେଇଯାଇଛି ଆଉ ପୁରା ସିଝିଗଲାଣି ଭଳିଆ ଲାଗୁଛି
0: ହଁ ସିଝିଗଲାଣି ହେଇଗଲା
1: ମାନେ ଆମେ ଟେଷ୍ଟ କରିପାରିବା
0: ହଁ କରନ୍ତୁ
1: ବଢିଆ ଟେଷ୍ଟ ହେଇଛି ବହୁତ ବଢିଆ ଲାଗୁଛି ବହୁତ ସ୍ୱାଦ ହେଇଛି ବହୁତ ବଢିଆ ଲାଗୁଛି ଆମେ ଚାଖିଲୁ ମାନେ ବି ଅନୁଭବ କରୁଥିବେ କେମିତି ଲାଗୁଛି କାହିଁକି ନା ସେମାନଙ୍କୁ ଖଟା ବହୁତ ପସନ୍ଦ
0: ଖରାଦିନେ ତ ଖଟା ସମସ୍ତଙ୍କୁ
1: ହଁ ଆଜି ଆପଣ ଆମ ରୋଷେଇ ଶାଳରେ ଆମ୍ବ ଖଟା ଆମ ଭଉଣୀମାନଙ୍କୁ ବତେଇଲେ ବହୁତ ବଢିଆ ଲାଗିଲା ନିଶ୍ଚୟ ସେମାନେ କରିବା ପାଇଁ ଚେଷ୍ଟା କରିବେ ଆଉ ତାର ସ୍ୱାଦ ନେବେ ଆପଣଙ୍କୁ ଧନ୍ୟବାଦ ନମସ୍କାର
0: ନମସ୍କାର
2: ଆଜି ଶକ୍ତିରୂପର ରୋଷେଇଶାଳରେ ଥିଲେ ଭଉଣୀ ପ୍ରମିଳା ମିଶ୍ର ଭବାନୀପାଟଣା କଳାହାଣ୍ଡିରୁ ଆମ୍ବ ଖଟାର ସ୍ୱାଦ ଆପଣ ଦୂରେ ଥାଇ ବି ଅନୁଭବ କରୁଥିବେ ଅନୁଭବ ହିଁ ତ ଦୂରତାକୁ କମ୍ କରିଦିଏ ଯେଉଁଠି ଅନୁଭବ କ୍ଷୀଣ ହୋଇଥାଏ ସେଠି ପାଖେ ଥିଲେ ବି ସମ୍ପର୍କ ହୁଗୁଳା ହୋଇଯାଏ ତେଣୁ ଅନ୍ୟର ସୁଖ ଦୁଃଖ ଏବଂ ଭାବକୁ ବୁଝିବା ପାଇଁ ଅନୁଭବର ଆବଶ୍ୟକ ପଡ଼େ ଆଉ ଏହା ନିଶ୍ଚୟ ମଣିଷ ପଣିଆକୁ ରଖିଥାଏ ଆମ୍ବ ଆମ ସମସ୍ତଙ୍କର ପ୍ରିୟ ଆମ୍ବରେ ଭିଟାମିନ୍ ସି ଭିଟାମିନ୍ ଏ ଭିଟାମିନ୍ ଇ ଓ ଭିଟାମିନ୍ B6 ଭରି ରହିଛି ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ ଏହାର ସେବନ ଦ୍ୱାରା ସୁସ୍ଥ ଆଖି ଓ ତ୍ୱଚା ପାଇ ହୁଏ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଥାଏ ଯାହା ଆମ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇବାରୁ ଦୂରେଇ ରଖିଥାଏ ଆମ୍ବ

ଶରୀରକୁ ଶୀତଳ ରଖେ ଏବଂ ପାଚନ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଶର୍କରାର ମାତ୍ରା ଅଧିକ ଥିବାରୁ ମଧୁମେହ ରୋଗୀ କମ୍ ସେବନ କରିବା ଉଚିତ। ଆମେ ସଚେତନ ଥିଲେ ଋତୁଟିଏ ବି ଆରାମରେ କଟିଯାଏ, ସମୟ ତ ଚାଲିଯାଏ ହେଲେ ମନେ ପଡ଼ୁଥାଏ। ଆପଣ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଲେଖି ପଠାନ୍ତି, ତେଣୁ ଅପେକ୍ଷା ବି ଥାଏ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001 ଜିଲ୍ଲା କଳାହାଣ୍ଡି ଏବଂ ଟାଇପ୍ କରି ପଠାଇଦେବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଆପଣ ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ରହୁଛୁ ଦୀପ୍ତିମୁଁ, ନମସ୍କାର।

0: ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है हम सभी 140 करोड़ देशवासी उस तो संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜେ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को ना आए और विकास का जो महायज्ञ ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
0: पेट्रोल एवं प्राकृतिक वाष्प मंत्री हरदीप सिंह पुरी कहते देश में प्राकृतिक गैस सीएनजी कौन सी अभाव ना सरकार पाइप जोगे गैस जोगाण को अधिक व्यापक करने को प्रयास जारी रखिंट एलपीजी संजोग को पीएनजी को पर सरकार आवश्यक पदक्षेप ग्रहण

0: ଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସରକାର ଏଭଳି କାର୍ଯ୍ୟକଳାପ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି।
1: ग्लोबल सिचुएशन का फायदा उठा के कुछ लोगों ने आर्टिफिशियल शॉर्टेजेस करने की कोशिश की है, तो एकदम हमने उस पर क्रैकडाउन कर दिया। कोई कमी नहीं है, ना सीएनजी की कमी है, ना पाइप गैस जो लोगों के घरों में जा रहे हैं, इनफैक्ट एलपीजी के हम कन्वर्ट कर रहे हैं इनटू पीएनजी कनेक्शन।
0: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ। ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ ରାଜ୍ୟସଭା ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି। ଦକ୍ଷିଣ ଫିଲିପାଇନ୍ସରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 37ରେ ପହଞ୍ଚିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣାରେ 500ରୁ ଅଧିକ ଲୋକ ଆହତ ହେବା ସହିତ 32,000ରୁ ଅଧିକ ବାସଚ୍ୟୁତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ନାସା ଏହାର ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କରିଛି। ସେଥିମଧ୍ୟରେ 3 ଆମେରିକୀୟ ଓ ଜଣେ ଇଟାଲୀୟ ମହାକାଶଚାରୀ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଶେଷ ଭାଗରେ ମହାକାଶ ଡକିଂ ପ୍ରଦର୍ଶନ ମିଶନ ଅଧୀନରେ ନାସା ପକ୍ଷରୁ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ପ୍ରଥମଥର ପାଇଁ କକ୍ଷପଥରେ ସ୍ପେସ୍ ଏକ୍ସ ଏବଂ ବ୍ଲୁ ଅରିଜିନ୍ରୁ ଚନ୍ଦ୍ର ଲ୍ୟାଣ୍ଡରଗୁଡ଼ିକୁ ଏହି ଅଭିଯାନ ଅଧୀନରେ ପରୀକ୍ଷା କରିବା ପାଇଁ ନାସା ଲକ୍ଷ୍ୟ ରଖିଛି। ନାସାର ପ୍ରଶାସକ ଜାରେଡ୍ ଆଇଜାକ୍ମ୍ୟାନ୍ ଏ ସମ୍ପର୍କରେ ସୂଚନା ଦେଇ 4 ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.inରେ ଲଗ୍ଇନ୍ କରିପାରିବେ।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। I am Anuja Kumar with the Midday News. The headlines. Prime Minister Narendra Modi sets record as India's longest serving elected Prime Minister. Cabinet passes a resolution applauding the historical achievement. Union Cabinet clears development projects worth more than 4,700 crore rupees, including extension of Ahmedabad Metro and government office and residential complexes in Amravati. NDA to meet in New Delhi to celebrate Prime Minister's achievements and completion of 12 years of government. Iran carries out attacks against US bases in Jordan and other targets in Gulf. US responds with strikes on Iranian targets. At least 13 people, including 11 children, killed in Pakistani airstrikes in Afghanistan. And Met Department predicts significant weather changes in Delhi NCR region in next 3 days, likely to bring relief from scorching heat. And now the news in detail. Prime Minister Narendra Modi has become the longest continuously serving democratically elected Prime Minister of India today. Mr. Modi took the oath of office on 26th of May in 2014. He surpassed the record of Pandit Jawaharlal Nehru, who first took oath as an elected Prime Minister on 13th of May in 1952 and served until 27th of May in 1964. Pandit Nehru's tenure as an elected Prime Minister amounted to 4,398 days. Now, Prime Minister Modi's continuous tenure is 4,399 days, making him the longest serving elected Prime Minister in India's history. The Union Cabinet today passed a resolution applauding Prime Minister Narendra Modi on becoming the longest serving elected Prime Minister for consecutive terms during the meeting of the

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ

ଦିଏ। ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନି ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶ ପାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ରଟ ଗୀତ କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ଆନିମଲ୍ କଥାଚିତ୍ରରୁ ଗାଇଛନ୍ତି ଶ୍ରେୟା ଘୋଷାଲ ଓ ମନନ ଭରଦ୍ୱାଜ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନନ ଭରଦ୍ୱାଜ।

ଆଜାଦ କଥା ଚିତ୍ରରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅରିଜିତ ସିଂ ଓ ଅମିତ ତ୍ରିବେଦୀଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସ୍ୱନନ୍ଦ କିର୍କିରେ ଓ ଅମିତାଭ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ତ୍ରିବେଦୀ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶ୍ରୋତାବନ୍ଧୁ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ କିପରି ସୁରକ୍ଷା ପାଇବା। ଟାଙ୍କରରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁକା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଇଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆରଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳଦହି, ତୋରଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯାହାକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ନ୍ତୁ ନାହିଁ। ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରରେ ଗୀତ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆକାଶବାଣୀ ଭବାନୀ ପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତାବୃନ୍ଦଙ୍କୁ ଏଇଠି ସୂଚାଇ ଦେଉଛୁ, କିଛି ଅନିବାର୍ଯ୍ୟ କାରଣବଶତଃ ଆମେ ଆପଣଙ୍କୁ ପୂର୍ବ ଘୋଷିତ କାର୍ଯ୍ୟକ୍ରମଟି ଶୁଣାଇ ପାରୁନାହୁଁ, ତେଣୁ ଆମେ ଦୁଃଖିତ। ବର୍ତ୍ତମାନ ଲୋକଗୀତ କ୍ରମରେ ଆସନ୍ତୁ ଶୁଣିବା ଖଞ୍ଜଣି ଭଜନ। ପରିବେଷଣ କରିଛନ୍ତି ଧନ ସିଂ ତିୱାରୀ ଓ ସାଥୀ।

ନମସ୍କାର, ଶୁଭ ସନ୍ଧ୍ୟା। ଦିନ ସାରାର ବ୍ୟସ୍ତତା ଓ କର୍ମ ଚଞ୍ଚଳତା ପରେ ସନ୍ଧ୍ୟାର ଏହି ଶାନ୍ତ, ସ୍ନିଗ୍ଧ ଓ ମନୋରମ ମୁହୂର୍ତ୍ତରେ ଆପଣମାନଙ୍କୁ ଆନ୍ତରିକ ସ୍ୱାଗତ। ସନ୍ଧ୍ୟା ଆକାଶରେ ଅସ୍ତମିତ ସୂର୍ଯ୍ୟର ସୁନେଲି ଆଭା ଯେତେବେଳେ ଧୀରେ ଧୀରେ ଦିଗନ୍ତରେ ବିଳୀନ ହେଉଛି, ପକ୍ଷୀମାନେ ନିଜ ବସାକୁ ଫେରୁଛନ୍ତି ଓ ମୃଦୁ ମନ୍ଦ ପବନ ପ୍ରକୃତିର କୋଳରେ ଏକ ଅପୂର୍ବ ଆବେଶ ସୃଷ୍ଟି କରୁଛି, ସେହି ମଧୁର ପରିବେଶ ମଧ୍ୟରେ ମୁଁ ଆପଣ ସମସ୍ତଙ୍କ ପ୍ରିୟର ଯୁବସାଥୀ ନନ୍ଦିତା ନେଇ ଆସିଛି ଆପଣମାନଙ୍କର ପ୍ରିୟର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି।

ଏହି ସୁମଧୁର ସଙ୍ଗୀତ ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟକୁ। ଶ୍ରୋତାବନ୍ଧୁ, ଖେଳ କେବଳ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଉତ୍ସାହ, ଅଦମ୍ୟ ଇଚ୍ଛାଶକ୍ତି, ଶୃଙ୍ଖଳା ଓ ସଫଳତାର ଏକ ସୁନ୍ଦର କାହାଣୀ। ପ୍ରତିଦିନ ଦେଶ ଓ ବିଦେଶର ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଘଟୁଅଛି ନୂଆ ନୂଆ ଘଟଣା, ସୃଷ୍ଟି ହେଉଛି ନୂଆ କୀର୍ତ୍ତିମାନ, ଆଉ ଖେଳାଳିମାନଙ୍କର ଅକ୍ଲାନ୍ତ ପରିଶ୍ରମ ଲେଖୁଛି ସଫଳତାର ନୂଆ ଅଧ୍ୟାୟ। ତେବେ ଆସନ୍ତୁ, ଗତ ସପ୍ତାହର ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ କ୍ରୀଡ଼ା ଜଗତରେ ଘଟିଥିବା କିଛି ପ୍ରମୁଖ ଘଟଣା ଓ ଚର୍ଚ୍ଚିତ ଖବର ଉପରେ ପକାଇବା ଏକ ନଜର। ଆରମ୍ଭ କରିବା ଏହି ସପ୍ତାହର କ୍ରୀଡ଼ା ଜଗତର ମୁଖ୍ୟ ସମାଚାର। ପ୍ରଥମ ଖବରଟି ରହିଅଛି, ଆଗାମୀ FIH ନେସନ୍ସ କପ୍ ମହିଳା ଟୁର୍ଣ୍ଣାମେଣ୍ଟ ଲାଗି ଗତ ସପ୍ତାହର ମଙ୍ଗଳବାରର ଭାରତୀୟ ଦଳ ଘୋଷଣା କରାଯାଇଅଛି। ସାଲିମା ଟେଟେ ଘୋଷିତ 20 ଜଣିଆ ଦଳର ନେତୃତ୍ୱ ଭାବରେ ବଜାୟ ରଖିଛନ୍ତି। ସେଭଳି ଓଡ଼ିଶାର ଏକମାତ୍ର ଖେଳାଳି ଭାବରେ ଯୁବ ମଧ୍ୟଭାଗ ଖେଳାଳି ସୁନିଲିକା ଟପ୍ପୁଙ୍କୁ ସ୍ଥାନ ମିଳିଅଛି। ଦଳରେ 2 ଜଣ ଗୋଲ୍ ରକ୍ଷକ ସବିତା ଓ ବିଛୁ ଦେବୀଙ୍କୁ ନିଆଯାଇଅଛି। ଚଳିତ ଜୁନ୍ ମାସ 15 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଆକ୍ଲାଣ୍ଡ ସହରରେ FIH ନେସନ୍ସ କପ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ୍ ଏରେ ଜାପାନ, ଆମେରିକା ଓ ଉରୁଗୁଏ ସହ ସ୍ଥାନ ପାଇଅଛି। ସେହିଭଳି ପୁଲ୍ ବିରେ ଆୟୋଜକ ନ୍ୟୁଜିଲାଣ୍ଡ ସହିତ ଚିଲି, କୋରିଆ ଓ ଫ୍ରାନ୍ସ ଦଳ ରହିଅଛି। ଉଦ୍ଘାଟନୀ ଦିବସରେ ଆମେରିକା ସହ ଖେଳି ଭାରତୀୟ ମହିଳା ହକି ଦଳ ଅଭିଯାନ ଆରମ୍ଭ କରିବେ। ଏହିପରି ଜୁନ୍ 16 ତାରିଖରେ ଜାପାନ ଓ 18 ତାରିଖରେ ଉରୁଗୁଏକୁ ଭେଟିବେ ଭାରତୀୟ ମହିଳା ହକି ଦଳ। ନେସନ୍ସ କପ୍ ପୂର୍ବରୁ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତ କରିବେ, ଯେଉଁଥିରେ ଘରୋଇ ଦଳ ସହିତ ଏକ 4 ମ୍ୟାଚ୍ ବିଶିଷ୍ଟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଅଛି। ଦ୍ୱିତୀୟ ଖବରଟି ରହିଅଛି, ବିଶ୍ୱ ଫୁଟବଲର ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ୍ର 23ତମ ସଂସ୍କରଣ ଜୁନ୍ 11 ତାରିଖରୁ ଆରମ୍ଭ ହେବାକୁ ଯାଉଅଛି। ମାସାଧିକ ସମୟ ଚାଲିବାକୁ ଥିବା ଏହି ଫୁଟବଲର ମହାକୁମ୍ଭକୁ ଏଥର 3ଟି ଦେଶ ଆମେରିକା, ମେକ୍ସିକୋ ଓ କାନାଡା ମିଳିତ ଭାବରେ ଆୟୋଜିତ କରୁଅଛି। ଏହି 3ଟି ଦେଶର 16ଟି ସହରରେ ବିଶ୍ୱକପ୍ର ମ୍ୟାଚ୍ ଗୁଡ଼ିକ ଖେଳାଯିବ। ଇତିହାସରେ ପ୍ରଥମ ଥର ଲାଗି ଏହି ଫିଫା ବିଶ୍ୱକପ୍ ଏକାଥରକେ ମିଳିତ ଭାବରେ 3ଟି ଦେଶରେ ଖେଳାଯିବ। 1930ରେ ଆୟୋଜିତ ପ୍ରଥମ ସଂସ୍କରଣ ଗୋଟିଏ ଦେଶ ଉରୁଗୁଏରେ ଆୟୋଜିତ ହୋଇଥିଲା। ଏହାର 72 ବର୍ଷ ପରେ ଆୟୋଜିତ 2002 ସଂସ୍କରଣକୁ 2ଟି ଦେଶ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବରେ ଆୟୋଜନ କରିଥିଲେ, କିନ୍ତୁ ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଥର 3ଟି ଦେଶକୁ ଏଥର ଆୟୋଜନ ଅଧିକାର ମିଳିଅଛି। ଯଦିଓ 1944 ପରେ ଏକାକୀ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଲାଗି ଆମେରିକା ନିକଟରେ ପ୍ରଚୁର ଭିତ୍ତିଭୂମି ରହିଥିଲା, କିନ୍ତୁ କନକାଫାଫ 2016 କାନାଡା ଓ ମେକ୍ସିକୋ ସହିତ ଏକ ମିଳିତ ବିଡ୍ ଦାଖିଲ କରିଥିଲେ। 2018 ଫିଫା କଂଗ୍ରେସରେ ମସ୍କୋକୁ ପଛରେ ପକାଇ ଏହି 3ଟି ଦେଶର ମିଳିତ ବିଡ୍ ବାଜି ମାରି ନେଇଥିଲା। ମେକ୍ସିକୋ

ପରେ ତୃତୀୟ ଥର ଲାଗି ଫିଫା ବିଶ୍ୱକପ୍ ଖେଳାଯିବ। 1970 ଓ 1986 ରେ ଏହି ଦେଶ ଫିଫା ବିଶ୍ୱକପ୍ ଆୟୋଜନ କରିଥିଲା, କିନ୍ତୁ କାନାଡା ପ୍ରଥମ ଥର ଲାଗି ଫୁଟବଲର ଏହି ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ଆୟୋଜନ ଅଧିକାର ହାସଲ କରିଅଛି। ଆଗାମୀ ଫିଫା ବିଶ୍ୱକପ୍ ମଧ୍ୟ ସର୍ବାଧିକ ଅଂଶଗ୍ରହଣକାରୀ ଦଳ ଭାବରେ ଆଉ ଏକ ରେକର୍ଡ କରିବାକୁ ଯାଉଅଛି। ଫିଫା ବିଶ୍ୱକପ୍ର 96 ବର୍ଷ ଇତିହାସରେ ପ୍ରଥମ ଥର ଲାଗି ବିଶ୍ୱର 48 ଦେଶକୁ ନେଇ ଏକ ମହାକୁମ୍ଭ ଆୟୋଜନ ହେଉଅଛି। 2022 ମସିହାରେ କତାରରେ ଖେଳାଯାଇଥିବା ଅନ୍ତିମ ସଂସ୍କରଣରେ 32 ଦଳ ଭାଗ ନେଇଥିଲେ। ସେହିଭଳି 1994 ମସିହାରେ ଆମେରିକାରେ ଅନୁଷ୍ଠିତ ସଂସ୍କରଣଠାରୁ ଏଥର 2 ଗୁଣ ଅଧିକ ଦଳ ଅଂଶଗ୍ରହଣ କରିବାକୁ ସୁଯୋଗ ପାଉଛନ୍ତି। 1930 ମସିହାରେ ମାତ୍ର 13 ଦେଶକୁ ନେଇ ପ୍ରଥମ ବିଶ୍ୱକପ୍ ଖେଳାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ବଢି 1982 24 ଦଳକୁ ପହଞ୍ଚିଥିଲା। ଏଥର ଅଂଶଗ୍ରହଣକାରୀ ଦେଶଙ୍କ ମଧ୍ୟରେ ଜୋର୍ଡାନ, ଉଜବେକିସ୍ତାନ, କ୍ୟୁସା ଓ କେପ୍ ଭର୍ଡ ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି। କାରିବିଆନ୍ ଦେଶ ହାଇତି 1974 ପରେ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଅଛି। ବିଶ୍ୱରେ ଯେଉଁ କେତୋଟି ଖେଳ ଆୟୋଜନ କରାଯାଉଛି ତାହା ମଧ୍ୟରେ ସବୁଠାରୁ ଅଧିକ ଲୋକ ଖେଳୁଥିବା ବା ଅନ୍ୟ ପକ୍ଷରେ ଲୋକପ୍ରିୟତା ଖେଳ ହେଉଛି ଫୁଟବଲ। ଏହି ଖେଳର ବିଶ୍ୱ ସଂଗଠନ ଫିଫା ଦ୍ୱାରା ପ୍ରତି 4 ବର୍ଷରେ ଥରେ ବିଶ୍ୱକପ୍ ଆୟୋଜିତ ହୋଇଥାଏ। ଫିଫା ବିଶ୍ୱକପ୍ର 23ତମ ସଂସ୍କରଣ 3ଟି ଦେଶରେ ଆୟୋଜିତ ହେଉଛି। ଏହି ଦେଶଗୁଡ଼ିକ ହେଲା ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ ଓ କାନାଡା। ଏହା ମଧ୍ୟରେ 1970 ଏବଂ 1986 ବିଶ୍ୱକପ୍ ଆୟୋଜନ କରୁଥିବା ମେକ୍ସିକୋ ବିଶ୍ୱର ପ୍ରଥମ ଦେଶ ଭାବରେ ତୃତୀୟ ଥର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଆମେରିକା ଦ୍ୱିତୀୟ ଓ 3ଟି ଦେଶରେ ମୋଟ 16 ଭେନ୍ୟୁରେ ଖେଳାଯିବ। ଏହା ମଧ୍ୟରୁ ଆମେରିକାରେ 11, ମେକ୍ସିକୋରେ 3ଟି ଓ କାନାଡାରେ 2ଟି ଭେନ୍ୟୁ ରହିଅଛି। ଏହି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ମେକ୍ସିକୋ ସିଟିରେ ଥିବା ଆଜଟେକା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ୱର ପ୍ରଥମ ଷ୍ଟାଡିୟମ ଭାବରେ ଆର୍ଜେଣ୍ଟିନା ତୃତୀୟ ଥର ଲାଗି ଉଦ୍ଘାଟନୀ ଉତ୍ସବ ବା ଉଦ୍ଘାଟନୀ ମ୍ୟାଚ୍ ଆୟୋଜନ କରିବ। ଜୁନ୍ 11 ଜୁଲାଇ 19 ତାରିଖ ଯାଏଁ ଖେଳାଯାଉଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର 48 ଦେଶ ଭାଗ ନେଉଛନ୍ତି। ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ଓ ଅଧିକ ଅର୍ଥ ଆୟ ଆଶାରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା 32 to 48 ବୃଦ୍ଧି କରାଯାଇଅଛି। ଟୁର୍ଣ୍ଣାମେଣ୍ଟରେ 3ଟି ଆୟୋଜକ ଦେଶ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଡିପେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟ ଭାଗ ନେଉଅଛି। ଟୁର୍ଣ୍ଣାମେଣ୍ଟରେ ୟୁରୋପ ମହାଦେଶରୁ ସର୍ବାଧିକ 16, ଆଫ୍ରିକା ମହାଦେଶରୁ 10, ଏସିଆରୁ 9, କୋନକାଫାପ୍ ବା କନଫେଡେରେସନ ଅଫ୍ ନର୍ଥ ସେଣ୍ଟ୍ରାଲ ଆମେରିକାନ ଓ କାରିବିଆନ ଆସୋସିଏସନ ଫୁଟବଲରୁ 6, ଦକ୍ଷିଣ ଆମେରିକାରୁ 6 ଏବଂ ଓସେନିଆ ଫୁଟବଲ କନଫେଡେରେସନରୁ କେବଳ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥର ବିଶ୍ୱକପ୍ରେ 48 ଦେଶ ଅଂଶଗ୍ରହଣ କରିଥିବା ବେଳେ ମୋଟ 104 ମ୍ୟାଚ୍ ଖେଳାଯିବ। ଏହି 48 ଦେଶକୁ 12 ଗ୍ରୁପରେ ଭାଗ କରାଯାଇଅଛି। ପ୍ରତ୍ୟେକ ଗ୍ରୁପରେ 4 ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଗୋଟିଏ ଦଳ ଅନ୍ୟ ସହ ଥରେ ଲେଖାଏଁ ଖେଳିବ। ପ୍ରଥମ ପର୍ଯ୍ୟାୟ ଶେଷରେ ପ୍ରତ୍ୟେକ ଗ୍ରୁପର ପ୍ରଥମ 2 ଦଳ ବା 24 ଟିମ୍ ସହ ବିଭିନ୍ନ ଗ୍ରୁପରେ ତୃତୀୟ ସ୍ଥାନ ଅଧିକାର କରୁଥିବା ଶ୍ରେଷ୍ଠ 8 ଦଳ ଦ୍ୱିତୀୟ ପର୍ଯ୍ୟାୟ ବା ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବ। ଜୁନ୍ 11 ଜୁନ୍ 27 ତାରିଖ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟ ଲିଗ୍ ମ୍ୟାଚ୍ ଖେଳାଯିବ। ଜୁନ୍ 28 ନକ୍ଆଉଟ୍ ବା ସିଙ୍ଗଲ ଏଲିମିନେସନ ଫର୍ମାଟ୍ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଦଳ ପରାଜିତ ହେବ ସେହି ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ। ଏହି ପର୍ଯ୍ୟାୟରେ 16 ମ୍ୟାଚ୍ ଖେଳାଯିବ ଓ ଜୁଲାଇ 3 ଏହାର ଶେଷ ହେବ। ରାଉଣ୍ଡ ଅଫ୍ 32 ଜିତିଥିବା ଦଳଗୁଡ଼ିକ ମଧ୍ୟରେ ରାଉଣ୍ଡ ଅଫ୍ 16 ମ୍ୟାଚ୍ ଖେଳାଯିବ। ଏଥିରେ 8 ମ୍ୟାଚ୍ ଖେଳାଯିବ ଓ ଏହା ଜୁଲାଇ 4 ଆରମ୍ଭ ହୋଇ ଜୁଲାଇ 7 ପର୍ଯ୍ୟନ୍ତ ହେବ। ଏହା ମଧ୍ୟରେ ଯେଉଁ 8 ଦଳ ବିଜୟୀ ହେବ ଜୁଲାଇ 9 ମଧ୍ୟରେ କ୍ୱାର୍ଟର ଖେଳିବ। ଏଥିରେ 4 ମ୍ୟାଚ୍ ଖେଳାଯିବ। ଜୁଲାଇ 14 ଓ 15 ସେମିଫାଇନାଲ, ଜୁଲାଇ 18 ତୃତୀୟ ସ୍ଥାନ ଓ ଜୁଲାଇ 19 ଫାଇନାଲ ମୁକାବିଲା ଆମେରିକାର ଇଣ୍ଟରଡର ଫୋର୍ଟ ସ୍ଥିତ ମେଟଲାଇଫ୍ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱର ସବୁଠାରୁ ପ୍ରତିଯୋଗିତାମୂଳକ ଖେଳ ଫୁଟବଲର ଫିଫା ବିଶ୍ୱକପ୍ରେ ଭାରତ ଅଂଶଗ୍ରହଣ କେବେ କରିବ ତାହା କହିବା ସମ୍ଭବ ନୁହେଁ, କିନ୍ତୁ ଏଥର ଆମେରିକା, ମେକ୍ସିକୋ ଓ କାନାଡାରେ ଜୁନ୍ 11 ଜୁଲାଇ 19 ଯାଏଁ ଖେଳିବାକୁ ଥିବା ସିନିୟର ପୁରୁଷ ଫିଫା ବିଶ୍ୱକପ୍ରେ 2 ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ଜଣେ ହେଉଛନ୍ତି କତାର ଟିମ୍ରେ ସ୍ଥାନ ପାଇଥିବା କେରଳ ରାଜ୍ୟର

ମହମ୍ମଦ ଜାମସିଦ ଓ ଅନ୍ୟ ଜଣେ ହେଉଛନ୍ତି ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିବା ତାମିଲନାଡୁର ନିଶାନ ଭେଲପିଲେ। ଉଭୟ ଖେଳାଳି ନିଜ ଦେଶ ପକ୍ଷରୁ ନ ଖେଳିଲେ ମଧ୍ୟ ଭାରତକୁ ଗର୍ବିତ କରୁଛନ୍ତି। ପୂର୍ବରୁ 2006 ବିଶ୍ୱକପ୍ରେ ଫ୍ରାନ୍ସ ଦଳ ପକ୍ଷରୁ ବିକାଶ ଧୁରାସୁ ପ୍ରଥମ ଭାରତୀୟ ଖେଳାଳି ଭାବରେ ଫିଫା ବିଶ୍ୱକପ୍ରେ ଖେଳି ରନର୍ସ ଅପ୍ ହୋଇଥିଲେ। ତୃତୀୟ ଖବରଟି ରହିଅଛି, ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ଅଢେଇ ଦିନରେ ଶେଷ ହୋଇଯାଇଅଛି। ତିନି ସ୍ପିନର ମାନବ ସୁତାର, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଏକ ଇନିଂସ ଓ 300 ରନ୍ରେ ବିଜୟୀ ହୋଇଅଛି। ଟେଷ୍ଟ ଇତିହାସରେ ଭାରତର ଏହା ସର୍ବବୃହତ ବିଜୟ ହେଉଛି। ପଦର୍ପଣରେ 7 ୱିକେଟ୍ ନେବା ସହ 28 ରନ୍ ଉପଯୋଗୀ ପାଳି ଖେଳୁଥିବା ସୁତାରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଅଛି। ଦୁଇ ଦେଶ ମଧ୍ୟରେ ଏବେ 3 ମ୍ୟାଚ୍ ବିଶିଷ୍ଟ ତିନିଦିନିଆ ସିରିଜ ଜୁନ୍ 13 ଧର୍ମଶାଳାରେ ଆରମ୍ଭ ହେବ। ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ଅଧିନାୟକ ଶୁଭମ ଗିଲ 126 ଓ ଲୋକେଶ ରାହୁଲଙ୍କ ଶତକ ବଳରେ 8 ୱିକେଟ୍ରେ 564 ରନ୍ କରି ଇନିଂ ଘୋଷଣା କରିଥିଲେ। ଶ୍ରୋତବନ୍ଧୁ, ଭାରତ ମାଟିରେ ଏହା ଦ୍ୱିତୀୟ ସର୍ବବୃହତ ବିଜୟ। 1958 ମସିହାରେ ଇଡେନରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ଇନିଂସ ଓ 336 ରନ୍ରେ ଜିତିଥିଲେ। ଟେଷ୍ଟରେ ଆଫଗାନିସ୍ତାନର ଏହା ସର୍ବବୃହତ ପରାଜୟ ହୋଇଅଛି। 2018 ମସିହାରେ ସମାନ ଦଳ ଭାରତ ନିକଟରୁ ଆଫଗାନିସ୍ତାନ ଇନିଂସ ଓ 262 ରନ୍ରେ ହାରିଥିଲା। ଚତୁର୍ଥ ଖବରଟି ରହିଅଛି, ଜୁନ୍ 12 ଆଇସିସି ମହିଳା T20 ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଅଛି। ଏଥି ପୂର୍ବରୁ ରବିବାର ଲଣ୍ଡନ ସ୍ଥିତ ୱାଟରଲୁ ବ୍ରିଜ ସମ୍ମୁଖରେ ଟ୍ରଫି ସହ ଅଂଶଗ୍ରହଣକାରୀ 12 ଦେଶର ଅଧିନାୟିକା ଯୋଗ ଦେଇଥିଲେ। ତେବେ ଶ୍ରୋତାବନ୍ଧୁ, ଏଥିଲା ଗତ ସପ୍ତାହରୁ ଆଜି ପର୍ଯ୍ୟନ୍ତ କ୍ରୀଡ଼ା ଜଗତର କିଛି ପ୍ରମୁଖ ଘଟଣା ଓ ସମାଚାର। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ପୂର୍ବରୁ ଚାଲନ୍ତୁ ଏଠାରେ ଶୁଣିନେବା ଏକ ମନଛୁଆଁ ଗୀତ।

ଏହି ମନ ଛୁଆଁ ଗୀତ ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଏବେ ଜାଣିନେବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତ ସୂଚନା। ପ୍ରତିବର୍ଷ 10 ଜୁନ୍ ତଥା ଆଜିର ଦିନକୁ ପାଳନ କରାଯାଏ ନ୍ୟାସନାଲ ହର୍ବସ୍ ଆଣ୍ଡ ସ୍ପାଇସିସ୍ ଡେ ବା ଜାତୀୟ ଔଷଧୀୟ ଉଦ୍ଭିଦ ଓ ମସଲା ଦିବସ ଭାବରେ। ଏହି ଦିବସ ଔଷଧୀୟ ଉଦ୍ଭିଦ ଓ ମସଲାର ମହତ୍ତ୍ୱକୁ ସ୍ମରଣ କରିବାର ଏକ ବିଶେଷ ଦିବସ। ମଣିଷର ଖାଦ୍ୟ, ସ୍ୱାସ୍ଥ୍ୟ, ସଂସ୍କୃତି ଓ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ମସଲା ଓ ଔଷଧୀୟ ଉଦ୍ଭିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ଆମେ ରୋଷେଇ ଘରରେ ଥିବା ଛୋଟ ଛୋଟ ମସଲା କେବଳ ସ୍ୱାଦ ବଢ଼ାଏ ନାହିଁ, ବରଂ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ବଡ଼ ଭୂମିକା ନିଭାଇଥାଏ। ପ୍ରାଚୀନ କାଳରୁ ମଣିଷ ବିଭିନ୍ନ ଔଷଧୀୟ ଉଦ୍ଭିଦ ଓ ମସଲାକୁ ଖାଦ୍ୟ ପ୍ରସ୍ତୁତି ଏବଂ ରୋଗର ନିରାକରଣ ପାଇଁ ବ୍ୟବହାର କରି ଆସୁଅଛି। ଭାରତକୁ ବିଶ୍ୱର ମସଲାର ଭଣ୍ଡାର ବୋଲି କୁହାଯାଏ। ହଳଦୀ, ଅଦା, ଗୋଲମରିଚ, ଜିରା, ଧନିଆ, ଦାଲଚିନି, ଲବଙ୍ଗ, ଗୁଜୁରାତି ଓ ତେଜପତ୍ର ଭଳି ମସଲା କେବଳ ଭାରତୀୟ ରୋଷେଇକୁ ସ୍ୱାଦିଷ୍ଟ କରୁନାହିଁ, ବରଂ ସମଗ୍ର ବିଶ୍ୱରେ ଭାରତୀୟ ପରମ୍ପରାର ପରିଚୟ ବହନ କରୁଅଛି। ଔଷଧୀୟ ଉଦ୍ଭିଦ ମଧ୍ୟରେ ତୁଳସୀ, ପୁଦିନା, ନିମ୍ବ, ଆଲୋବେରା, ଅଶ୍ୱଗନ୍ଧା ଓ ବ୍ରାହ୍ମୀ ଭଳି ଗଛର ବିଶେଷ ମହତ୍ତ୍ୱ ରହିଅଛି। ଆୟୁର୍ବେଦ, ୟୁନାନୀ ଓ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଏହି ଉଦ୍ଭିଦଗୁଡ଼ିକର ବ୍ୟବହାର ଶତାବ୍ଦୀ ଧରି ଚାଲୁଅଛି। ମସଲା ଓ ଔଷଧୀୟ ଉଦ୍ଭିଦ କେବଳ ଶରୀରକୁ ସୁସ୍ଥ ରଖନ୍ତି ନାହିଁ, ବରଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ମଧ୍ୟ ସହାୟକ କରନ୍ତି। ହଳଦୀରେ ଥିବା କର୍କ୍ୟୁମିନ୍ ଶରୀରର ସୁଜନ କମାଇବାରେ ସାହାଯ୍ୟ କରେ। ଅଦା ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ। ତୁଳସୀ ସର୍ଦ୍ଦି, କାଶ ଓ ଶ୍ୱାସଜନିତ ସମସ୍ୟାରେ ଉପକାରୀ। ଲବଙ୍ଗ ଓ ଦାଲଚିନିର ଜୀବାଣୁ ନାଶକ ଗୁଣ ରହିଅଛି। ଭାରତୀୟ ସଂସ୍କୃତିରେ ମସଲା କେବଳ ଖାଦ୍ୟର ଏକ ଉପାଦାନ ନୁହେଁ, ଏହା ଭାବନା, ପରମ୍ପରା ଓ ଘରର ସୁଗନ୍ଧ ସହିତ ଜଡ଼ିତ। ମା ହାତରେ ପ୍ରସ୍ତୁତ ତରକାରୀର ସୁସ୍ୱାଦ, ପର୍ବପର୍ବାଣୀର ଖାଦ୍ୟ ଓ ଗାଁର ପାରମ୍ପରିକ ରୋଷେଇରେ ମସଲାର ସ୍ୱତନ୍ତ୍ର ସ୍ଥାନ ରହିଅଛି। ଆଜିର ଆଧୁନିକ ଜୀବନରେ ଅନେକ ଲୋକ ପ୍ରାକୃତିକ ଔଷଧୀୟ ଗୁଣଯୁକ୍ତ ଉଦ୍ଭିଦ ଓ ମସଲାର ମହତ୍ତ୍ୱକୁ ଭୁଲି ଯାଉଛନ୍ତି। ଏହି ଦିବସ ଆମକୁ ପ୍ରାକୃତିକ ସମ୍ପଦ ପ୍ରତି ସଚେତନ ହେବା ସହ ଘରୋଇ ଔଷଧୀୟ ଉଦ୍ଭିଦ ଚାଷ କରିବା ଓ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାର ପ୍ରେରଣା ଦେଇଥାଏ। ଶେଷରେ କହିବାକୁ ଗଲେ ଔଷଧୀୟ ଉଦ୍ଭିଦ ଓ ମସଲା ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏଗୁଡ଼ିକ କେବଳ ଖାଦ୍ୟ ସ୍ୱାଦ ନୁହେଁ, ବରଂ ସୁସ୍ଥ ଜୀବନ, ପାରମ୍ପରିକ ଜ୍ଞାନ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଜାତୀୟ ଔଷଧୀୟ ଉଦ୍ଭିଦ ଓ ମସଲା ଦିବସ ଆମକୁ ଏହି ଅମୂଲ୍ୟ ସମ୍ପଦର ମହତ୍ତ୍ୱ ବୁଝାଇବା ଓ ସଂରକ୍ଷଣ କରିବାର ସନ୍ଦେଶ ଦେଇଥାଏ। ଶ୍ରୋତାବନ୍ଧୁ, ସାଧାରଣତଃ ଆମେ ମସଲା ଓ ଔଷଧୀୟ ଉଦ୍ଭିଦ କଥା ଶୁଣିଲେ ରୋଷେଇ ଘର କିମ୍ବା ଆୟୁର୍ବେଦ କଥା ଭାବୁ, କିନ୍ତୁ ଏହାର ସମ୍ପର୍କ ଖେଳ ଓ ଖେଳାଳିଙ୍କ ଜୀବନରେ ମଧ୍ୟ ଅତ୍ୟନ୍ତ ନିବିଡ଼। ଜଣେ ଖେଳାଳିଙ୍କର ସଫଳତା କେବଳ ଅଭ୍ୟାସ ଓ ପରିଶ୍ରମ ଉପରେ ନିର୍ଭର କରେ ନାହିଁ, ବରଂ ସୁସ୍ଥ ଖାଦ୍ୟାଭ୍ୟାସ ଓ ସଠିକ୍ ପୋଷଣ ମଧ୍ୟ ସେଥିରେ ସମାନ ଭୂମିକା ନିଭାଇଥାଏ। ଯେତେବେଳେ ଆମେ ଜଣେ ଖେଳାଳିଙ୍କର ସଫଳତା ଦେଖିଥାଉ, ତା ପଛରେ ଅଭ୍ୟାସ, ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ରହିଥାଏ। ତେଣୁ ପ୍ରକୃତି ଯେଉଁ ଆମକୁ ଅମୂଲ୍ୟ ଉପହାର ଦେଇଛି, ତାହାକୁ ଆପଣାଇ ଏକ ସୁସ୍ଥ ଶରୀର ଓ ସୁସ୍ଥ ମନ ଗଢ଼ିବା ଦରକାର। କାରଣ ସୁସ୍ଥ ଶରୀର ହିଁ ଜଣେ ସଫଳ ଖେଳାଳି ଏବଂ ଜଣେ ସଫଳ ମଣିଷ ହେବାର ପ୍ରଥମ ପରିଚୟ।

ଚଏସ୍ ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1

0: ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এপর্যন্ত এত স্ট্রং কেমিতি আছে?
2: আরে এইটা একদম সিম্পল, এবং সেইথিপাই মু সেতেবেলে মোর বিশ্বাস রাখিলি এবং আজি মধ্য চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
4: এত্র আসন্ত জানি নবা চলিত অধিবেশনরে ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦ୍ୱାରା ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30 ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀ ହେଲେ ସୋନାଲି ରାଥୋଡ଼। ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ପ୍ରଚାର କରିବୁ ରାତି 8:15। ପରିବେଷଣ କରିଛନ୍ତି ପ୍ରତାପ ଚନ୍ଦ୍ର ଦାସ ଓ ସାଥୀ। ରାତି 8:30 ସ୍ପୋର୍ଟସ୍ ସ୍କାନ୍, ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ଚର୍ଚ୍ଚା କା ବିଷୟ ହେ କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ରାତି 10:30 ଶୁଣିବେ ଉସ୍ତାଦ ବିଲାୟତ ହୁସେନ ଖାନଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ ବାହାର। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

0: ଏଥର ଆସନ୍ତୁ ଶୁଣିବା ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ସମ୍ପର୍କିତ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଗୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ। ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଦେଖିରେ ଶେଷ ହେଲା। ଆକାଶ ଶୁଣି ଭବାନୀ ବାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ।

0: ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ ସବୁବେଳେ ସବୁ ପରିସ୍ଥିତିରେ। ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ପରିଷ୍କାର ପରିଚ୍ଛନ୍ନତାର ଆବଶ୍ୟକତାକୁ ଅନୁଭବ କଲେଣି। ପ୍ରଶାସନିକ ସ୍ତରରେ ମଧ୍ୟ ଏ ଦିଗରେ ଅନେକ ପଦକ୍ଷେପ ସବୁ ନିଆଯାଉଛି। ତେବେ କେନ୍ଦୁଝର ମ୍ୟୁନିସିପାଲିଟିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କିଭଳି ଭାବରେ ଆଗେଇ ଚାଲିଛି ଏ ବିଷୟରେ ଆସନ୍ତୁ ପଚାରି ବୁଝିବା।
1: ନମସ୍କାର ମ୍ୟାଡମ, ନାଁ ହେଲା ପୁତୁଲି ଜେନା, ସ୍ୱଚ୍ଛ ସାଥୀ, ୱାର୍ଡ ନମ୍ବର 9, ଜଗନ୍ନାଥପୁର।
2: ଭଉଣୀ, ଆମ ଏଇ କେନ୍ଦୁଝର ମ୍ୟୁନିସିପାଲିଟିରେ ବର୍ତ୍ତମାନ ସ୍ୱଚ୍ଛତା କାର୍ଯ୍ୟକ୍ରମ ବା ସଫେଇ କାର୍ଯ୍ୟକ୍ରମ କେମିତି ଭାବରେ ଚାଲିଛି?
1: ସଫେଇ କାର୍ଯ୍ୟକ୍ରମ ମ୍ୟାଡମ ଯାହା ଥିଲା ଆଗରୁ ଏବେ ବହୁତ ଟିକେ ଭଲ ଚାଲିଛି। ପ୍ରତ୍ୟେକ ଦିନ ଆମର ରାସ୍ତା ମେନ୍ ରୋଡ ଝାଡୁ କରାଯାଉଛି, ଗଳିକନ୍ଦି ବି ସବୁ ଆମର ଝାଡୁ କରାଯାଉଛି, ଡ୍ରେନ୍ କ୍ଲିନିଂ ରହିଛି, ବୁସ୍କଟିଂ ରହିଛି, ଯୋଉ ଜାଗାରେ ବ୍ଲକେଜରେ ପାଣି ଯିବା ଆସିବା କରିପାରୁନି ପାଣି ନିଷ୍କାସନ କେମିତି ଭଲ ଭାବରେ ହେଇପାରିବ ତାର ମଧ୍ୟ ବ୍ୟବସ୍ଥା କରୁଛୁ। ତା ସହିତ ପ୍ରତ୍ୟେକ ୱାର୍ଡର ଯୋଉ ଡ୍ରେନ୍ ରହିଛି ସେଠାରେ ବ୍ଲିଚିଂ ପକାଯାଉଛି, ଆଉ ମଶା ତେଲ ବି ପକାଯାଉଛି। ପ୍ରତ୍ୟେକ ସପ୍ତାହରେ ଥରେ ମଶା ଧୂଆଁ ବି ଆମର କଲୋନୀ ମାନଙ୍କରେ ରାସ୍ତାରେ ଏମିତି ଗାଡି ବୁଲୁଛି। ଆମର କାମ ହେଲା ଆକ୍ଚୁଆଲି ସେଗ୍ରିଗେସନ, ଆମେ ପ୍ରତ୍ୟେକ ଘର ଭିଜିଟ୍ କରୁଛୁ, ଲୋକଙ୍କୁ ବୁଝାଉଛୁ ଅଲଗା ଅଲଗା ଓଦା ଶୁଖିଲା ସବୁ ଅଳିଆ ଆମର ଦବା ପାଇଁ ଲୋକମାନେ ଦଉଛନ୍ତି। ଆମେ ମ୍ୟାଡମ ପ୍ରତ୍ୟେକ ଦୋକାନ ସବୁ ଭିଜିଟ୍ କରୁଛୁ, ପଲିଥିନ୍ ବନ୍ଦ ବି ଆମେ କରିଛୁ। ତ ଯୋଉଠି ବି ଆମର ସୋଲ ସବୁ ଚୌପତି ଲୋକମାନେ ଖାଉଛନ୍ତି ସେଠି ବି ଆମେ ବାରଣ କରିଛୁ। ଚା ଷ୍ଟଲରେ ଆମେ ଯାଇକି ସେଠି ବି ଆମର ସଚେତନ କରାହେଇଛି, ସେଠି କାଚ ଗ୍ଲାସ ବି ଆମେ ୟୁଜ୍ କରିବା ପାଇଁ ଲୋକମାନଙ୍କୁ କହିଛୁ। ପ୍ରତ୍ୟେକ ଦୋକାନ ଆମେ ଯାଇକି ଭିଜିଟ୍ କରିକି ଡଷ୍ଟବିନ୍ ବି ଦେଖୁଛୁ, ଦୁଇଟା ଲେଖା ଡଷ୍ଟବିନ୍ ସେମାନଙ୍କୁ କୁହାହେଇଛି ରାସ୍ତାରେ ନ ପକେଇକି ଡଷ୍ଟବିନ୍ରେ ପକେଇବା ପାଇଁ। ଦୋକାନ ପାଇଁ ସ୍ୱତନ୍ତ୍ର ରାତିରେ ବି ଗାଡି ବି ବୁଲଉଛୁ। ଦୋକାନ ଭାଇମାନେ ତ ଆଗରୁ ଯାହା ସଚେତନ ନଥିଲେ ଏବେ ଟିକେ ସଚେତନ ହେଇଗଲେଣି, କଥା ମାନିକି ସେମାନେ ପତ୍ର ଚୌପତି ବି ୟୁଜ୍ କରୁଛନ୍ତି, ଡଷ୍ଟବିନ୍ ବି ସମସ୍ତେ ରଖିଲେଣି, ରାତିରେ ଯୋଉ ଗାଡି ବୁଲୁଛି ଗାଡିରେ ବି ସମସ୍ତେ ଅଳିଆ ବି ପକଉଛନ୍ତି।
2: ବିଭିନ୍ନ କାମ ପାଇଁ ଲୋକ ମାର୍କେଟ ଉପରକୁ ଆସୁଛନ୍ତି, ଏଥିପାଇଁ ଆମର ଶୌଚାଳୟର ବ୍ୟବସ୍ଥା କେମିତି କଣ ରହିଛି?
1: ଆଜ୍ଞା, ରହିଛି ମ୍ୟାଡମ, ଦୁଇ ପ୍ରକାର ଶୌଚାଳୟ ଆମେ ରଖିଛୁ। ଯେହେତୁ ଲୋକ ଟାଉନ ଉପରେ ବେଶୀ ଯିବା ଆସିବା କରୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆମର ଗୋଟେ ପବ୍ଲିକ ଶୌଚାଳୟ ରହିଛି, ଆଉ ବସ୍ତି ଭିତରେ ମ୍ୟାଡମ ଆମର ଗୋଷ୍ଠୀ ଶୌଚାଳୟ ବି ରହିଛି। ଟଏଲେଟ୍ ତ ସବୁ ଲୋକଙ୍କର ଅଛି ଆଜି କାମ କାର୍ଯ୍ୟରେ କି କଣ ଗ୍ୟାଦରିଂ, ଯେହେତୁ ଟାଉନ ରହୁଛି ଜାଗାର ଅଭାବ ରହୁଛି ତ ସେଇଥିପାଇଁ ଗୋଷ୍ଠୀ ଶୌଚାଳୟ ମଧ୍ୟ ଆମର ରହିଛି ବସ୍ତି ଭିତରେ।
2: ତାର ପରିଷ୍କାର ପରିଚ୍ଛନ୍ନତା ଉପରେ ଆପଣମାନେ କେମିତି କଣ ଧ୍ୟାନ ଦଉଛନ୍ତି?
1: ସେସବୁ ମ୍ୟାଡମ ଆମର ଏସ୍ଏଜି ମାନଙ୍କୁ ସବୁ ହ୍ୟାଣ୍ଡ ଓଭର କରାହେଇଛି, ଏସ୍ଏଜି ମାନେ ତାର ଦାୟିତ୍ୱ ନଉଛନ୍ତି, ପ୍ରତ୍ୟେକ ଦିନ ସେଟା ସେମାନେ କ୍ଲିନ୍ କରଉଛନ୍ତି, ତାହାକୁ ମଧ୍ୟ ମ୍ୟାଡମ ଆମେ ସବୁ ଭିଜିଟ୍ କରୁଛୁ।
2: ଏଇଠି ତ ଆମର ଜଣେ ସ୍ୱଚ୍ଛ କର୍ମଚାରୀ ଭଉଣୀ ଅଛନ୍ତି, ତାଙ୍କ ସହିତ ଟିକେ କଥା ହଉଛୁ, କେମିତି କଣ ସେମାନେ ଯାଇକି ଫିଲ୍ଡ ଉପରେ କାମ କରୁଛନ୍ତି?
3: ଆଜ୍ଞା ନମସ୍କାର।
2: ନମସ୍କାର,
3: ମୋ ନାଁ ସୁସ୍ମିତା ମୁଖୀ, ୱାର୍ଡ ନମ୍ବର 11 ମୁଁ କାମ କରେ। ଆମେ ପ୍ରତ୍ୟେକ ଦିନ ସକାଳ 5:30-5:30 ଭିତରେ ଆସିକିନା ପ୍ରଥମେ ଏନ୍ଏସ୍ ଝାଡୁ କରୁ, ଡ୍ରେନ୍ ଉପରୁ ତଳୁ ପୁରା ଝାଡୁ ସଫା ସୁତର କରିକିନା ତାପରେ ଆମ ମ୍ୟାଡମ ମାନେ କୁହନ୍ତି ଯେ ଆଜି କୋଉ ଗଳି କୋଉ ଏରିଆ ଝାଡୁ ହବ, କି ଆମେ ସେ ଏରିଆ ବି ଝାଡୁ କରିକିନା ଯୋଉ ଯୋଉ କମ୍ପ୍ଲେନ୍ ବି ଥାଏ କେତେବେଳେ କେମିତି ସେଗୁଡା ବି ସବୁ ମ୍ୟାଡମ କହନ୍ତି, ଆମେ ସବୁ କ୍ଲିନ୍ କରୁ ଯାଇ।
2: ତ ଆପଣ ଏଇସବୁ କାମ ଯେତେବେଳେ କରନ୍ତି ଏମିତି ପୁଣି କେବେ ମନରେ ଆସେ ନା ଏତେ ଅପରିଷ୍କାର କାମ ସବୁବେଳେ ଅଳିଆ ଆବର୍ଜନା ପଡୁଛି ଏଗୁଡାକ ସବୁବେଳେ କିଏ କରିବ ଏ କାମ ଛାଡିଦେବି?
3: ନା ମ୍ୟାଡମ, ଭାବିକି ବାହାରିଛି ଯେ କିଛି ସ୍ୱଚ୍ଛ କରିବି, ତାହେଲେ ସେଟା ଭାବିବି କାହିଁକି ଯେ ଏତେ ଅଳିଆ କାମ କରିବିନି, ସେଟା କେବେ ମନରେ ଆସିବି ନାହିଁ ଯେ ଏମିତି କାମ କରିବିନି, ସେଟା ଖୁସିରେ ଆମେ କରୁ, ଯୋଉଟା କି ଲୋକ ସ୍ୱଚ୍ଛତାରେ ରହିବେ ରୋଗ କାହାକୁ କିଛି ନ ହବ।
4: ମୋ ନାଁ ହଉଛି ବିଜୟଲକ୍ଷ୍ମୀ ନାୟକ, ମୁଁ 11 ନମ୍ବର ୱାର୍ଡରେ ସ୍ୱଚ୍ଛ ସାଥୀ ଭାବେ କାମ କରୁଛି। ମୋ ୱାର୍ଡରେ 14 ମାନେ ଗଳି ଅଛି, ସବୁ ଦିନ ତ ହେଇପାରିବନି ସବୁ ଗଳି, ସେଥିପାଇଁ ଆମେ ତାଙ୍କୁ ମାନେ କହିବା ପାଇଁ ପଡେ ଯେ ଆଜି ମେନ୍ ରୋଡ ସରିଲା ପରେ ଏଇ ଦିଟା ଗଳି ଝାଡୁ କରିବେ, ସେମାନେ ସେଇ ଦିଟା ଗଳି କରିଦିଅନ୍ତି। ଆଉ ଡ୍ରେନ୍ ବି 14 ଅଛି, ତ ମ୍ୟୁନିସିପାଲିଟି 2 ୱାର୍କର ଡେଲି ଦିଅନ୍ତି ଆମକୁ, ଯୋଉ ଡ୍ରେନ୍ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ ମାନେ ରୋଟେଟ୍ ହୁଏ, ଯେମିତି ଆଜି 2 ଡ୍ରେନ୍ ହେଲା କାଲି 2 ଡ୍ରେନ୍ ହେଲା, ଏମିତି ହେଇକି ସବୁଦିନ 2 ଡ୍ରେନ୍ ସଫା କରାଯାଏ ସକାଳେ ପାହିଲେ। ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡଟା ସଫା ହେବ, ଜିମ୍ ଗୋଟେ ଅଛି, ଜିମ୍ଟା ସଫା ସକାଳୁ ନ କରିଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ୍ କରିବା ପାଇଁ, ନା ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି କୋଉଠି ରହିଯାଉଛି ଅଳିଆ ଟ୍ରାକ୍ଟର ନେଇନି, ଆମେ ଫୋନ୍ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି କେଇଠି ଲୋକମାନେ ପକେଇ ଦେଇଛନ୍ତି ଉଠେଇ ଦିଅନ୍ତୁ। ତାପରେ ଘର ଘରକୁ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10-20 ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
1: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ ସେ ବିଷୟରେ କହିବେ।
5: ନମସ୍କାର, ମୋ ନାଁ ତମସା ଲାଇକ ମ୍ୟାଡମ, ଆମ ଟୋଟାଲ 16 ଗାଡି ଚାଲୁଛି ସ୍ୱଚ୍ଛ ସଭାରି, ଆମର 2 ଏମ୍ସିସି ଏମ୍ଆର୍ଏଫ୍ ୱେଲ୍ଥ ସେଣ୍ଟର 1 ୱେଲ୍ଥ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନ୍ ରେ। ସବୁ ଘର ଘର କାହା କୁହା ହେଇଛି ଓଦା ଶୁଖିଲା ଅଲଗା ଅଲଗା ଦିଅନ୍ତୁ, ତ ସେଇ ହିସାବରେ

0: ଆମର ଆଠଟା ଗାଡି ଏପଟେ ଯାଏ, ଆଠଟା ଗାଡି ସେପଟେ ଯାଏ। ଆଉ ସେଠି ଆମର ଏସଏଚଜି ମା ମାନେ ସବୁ ଅଛନ୍ତି। ନିଜଗଡ଼ରେ ଆମର ଦିଟା ଏସଏଚଜି ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ ତିନିଟା। ତ ଏକୁ ଗାଡି ଗଲା ପରେ ଏମଆରଏଫ ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି। ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ କାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖା ହୁଏ। କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ। ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ। ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ ଇଏମ ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ। ସେ 45 ଦିନ ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ ଏସଏଚଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ। ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ ହଉଛି ଚନ୍ଦ୍ରଗଡ଼ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ ସେଠି ଏନଗେଜ ହେଇକି ଅଛନ୍ତି।
1: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡ଼େ ବାର୍ତ୍ତା ରହିଛି ମୋର।
2: ଘର ଘର ବୁଲି ଯାଉ ଆମେ ଭାଇ, ହେମ

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର।

0: ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଏପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲେଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନିକରି କ୍ୟାବିନେଟ୍ ଥି ପାରିଥିଲା ସଂକଳ୍ପ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛି ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ଆଉ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁନୁ ଅତ୍କା ସମ୍ୟାତକ ଦାୟିତ୍ୱ ତୁଲେଇଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିଛନ୍। 2014 ମେ ମାସର 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପହିଲା ଥର ଲାଗି ଶପଥ ନେଇଥିଲେ। ଆଜତକ୍ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ହିସାବେ 4,399 ଦିନ ଦାୟିତ୍ୱ ଥି ରହିସାରିଲେନ। ଇ କ୍ଷେତ୍ର ଥି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର କାର୍ଯ୍ୟକାଳ ସମୟକେ ପାର କରିଛନ୍। 1952 ମେ ମାସର 13 ପଣ୍ଡିତ ନେହେରୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। 1964 ମେ ମାସର 27 ତକ୍ ସେ ପ୍ରଧାନମନ୍ତ୍ରୀ ଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିନୁ ସବୁନୁ ଉଚ୍ଚା ନିର୍ବାଚିତ ପଦବୀକେ ଶ୍ରୀ ମୋଦିଙ୍କର ଉପରକେ ଉଠବାରଟା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଥି ରହିଥିବାର ସୁଯୋଗ ଓ ସାମାଜିକ ଗତିଶୀଳତାର ଗୋଟିଏ ଉଦାହରଣ ହୋଇଛେ। ତାଙ୍କର ନେତୃତ୍ୱ ଥି ଭିତରେ ଭାରତ ପୃଥିବୀର ଦ୍ରୁତ ପ୍ରଗତିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତିକେ ବରକସ କରିପାରିଛେ। 30 ଏତକା ଦେଶ ଶ୍ରୀ ମୋଦିଙ୍କୁ ସେମାନଙ୍କର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଥି ସମ୍ମାନିତ କରିସାରିଛନ୍। ବୈଷୟିକ କ୍ଷେତ୍ର ଥି ଭିନ୍ ଭିନ୍ ରାଷ୍ଟ୍ର ତାଙ୍କୁ ସର୍ବାଧିକ ଲୋକପ୍ରିୟ ନେତା ଭାବେ ମାନ୍ୟତା ଦେଇଛନ୍। ଏହି ସଫଳତା ଲାଗି ଶ୍ରୀ ମୋଦିଙ୍କୁ ପୃଥିବୀର ଭିନ୍ ଭିନ୍ ରାଷ୍ଟ୍ର ନେତା ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ରାଷ୍ଟ୍ରପତି କହିଛନ୍, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କର ଉପରେ ରହିଥିବାର ବିଶ୍ୱାସକେ ଦର୍ଶାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ଏହି ସଫଳତା କୋଟି କୋଟି ଦେଶବାସୀଙ୍କର ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନା କରିଥିବାରୁ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍, ତାଙ୍କର ଏହି କାଳଜୟୀ ସଫଳତା ଖାଲି ଶାସନ ସମୟର ଗୋଟିଏ କାଳଖଣ୍ଡ ନୁହେଁ, ଇଟା ହିମାଳୟ ବାଗିର ଅଟଲ ସଂକଳ୍ପ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଉ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ସମସ୍ୟାର ସ୍ୱୀକୃତି। ଇଟା ଫି ଭାରତୀୟଙ୍କର ମନକେ ଜିତିବାର ସହିତ ଶଙ୍କର ମନେ ନୂଆ ଆତ୍ମବିଶ୍ୱାସ ଭରିଦେଇଛେ ବୋଲି ଶ୍ରୀ ମାଝୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଅବସରରେ କହିଛନ୍, ଆଜିର ଦିନଟା ସେବା ଆଉ ସମର୍ପଣର ଗୋଟିଏ ନୂଆ କୀର୍ତ୍ତିମାନ ସ୍ଥାପନା କରିଛି। ପ୍ରଧାନମନ୍ତ୍ରୀଙ୍କର ସକ୍ଷମ ନେତୃତ୍ୱ ଥି ଦେଶ ଜନସେବା ଆଉ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ନେଇକରି ସଫଳତାର ସହିତ ଆଗକେ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଥି ଭାରତ 2000

0: 1947 ମସିହା ତକ୍ ବିକଶିତ ସମୃଦ୍ଧ ଆଉ ପ୍ରଗତିଶୀଲ ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଭିଲ୍ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ହୋଇଥିବାର କାର୍ଯ୍ୟକ୍ରମଟି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍।
1: ତାଙ୍କର ଏଇ ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ଭିନ୍ ଜିଲ୍ଲାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନର 12 ବର୍ଷର ପୂର୍ତ୍ତି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେଉଥିବାର ଖବର ଆମକୁ ମିଳିଛି। ଦେଶର ସବୁଠାରୁ ଲମ୍ବା ସମୟ ଧରିକରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ବାବଦେ ଗୋଟିଏ ସଂକଳ୍ପ ପାରିତ କରାଯିବାର ସହିତ କ୍ୟାବିନେଟ୍ ସଦସ୍ୟମାନେ ଠିଆ ହୋଇକରି ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍। ଏ ବାବଦେ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍।
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक।
0: ନୀତି ଆୟୋଗର ଗୋଟିଏ ଜରୁରୀ ବୈଠକ ଆଜି ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଲା 12 ବର୍ଷ ଭିତରେ ଭାରତ ପୃଥିବୀର ଗୋଟିଏ ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଯଶବୀର ସିଂହ କହିଛନ୍। ଭୁବନେଶ୍ୱରର ଗୋଟିଏ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିକରି ସେ କହିଛନ୍, ଓଡ଼ିଶାର ଲମ୍ବା ସମୁଦ୍ର ଖଣି, ଅନୁକୂଳ ଜଳଜ କୃଷି ପରିବେଶ ଆଉ ଦୃଢ଼ ମାଛ ଚାଷ ଭିତ୍ତିଭୂମି ରହିଛି। ଏଥିଲାଗି 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଓଡ଼ିଶା କରିଛି। ରାଜ୍ୟର ଆଘର ବଛରନୁ ରପ୍ତାନୀ ପରିମାଣଟି 9.63% ଆଉ ରପ୍ତାନୀ ମୂଲ୍ୟଟି 11.90% ଅଭିବୃଦ୍ଧି ରେକର୍ଡ କରିଛି। ଓଡ଼ିଶାର 64 ପଞ୍ଜିକୃତ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ, 45 ପ୍ରକ୍ରିୟାକରଣ ପ୍ଲାଣ୍ଟ, ଆଧୁନିକ ଶୀତଳ ସଂରକ୍ଷଣ ସୁବିଧା ଆଉ 36 ଚିଙ୍ଗିଡ଼ି ହାଚେରୀ ରହିଛି। ବଛରକ ଭିତରେ ଭାନାମେଇ ଚିଙ୍ଗିଡ଼ି ଉତ୍ପାଦନ 53,628 ମେଟ୍ରିକ୍ ଟନ୍ ପହଞ୍ଚିଛି। ସେ ଆହୁରି କହିଛନ୍, 2014-15 2025-26 ଆର୍ଥିକ ବଛର ଭିତରେ ଭାରତର ରପ୍ତାନୀ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ ହୋଇଛି। ମୋଟ ରପ୍ତାନୀ 468 ବିଲିୟନ ଆମେରିକୀୟ ଡଲାରନୁ ବଢ଼ିକରି 863 ବିଲିୟନ ପହଞ୍ଚିଛି। ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ଉସୋ, ବୟନ ଶିଳ୍ପ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ରତ୍ନପଥର ଆଉ ଅଳଙ୍କାର ଉତ୍ପାଦ ରପ୍ତାନୀ ବଡ଼ଭାରକେ ଲାଗିଛି। ଦେଶର ଗ୍ରାମୀଣ ବିକାଶ ଲାଗି ସରକାର 1,25,000 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଛନ୍ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭିନ୍ ଭିନ୍ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହିତ ଆଭାସୀ ଜରିଆ ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍, ଆଗନୁ ମନରେଗା ଯୋଜନା ଅଧୀନତି ସରକାର 30,000 କୋଟି ଟଙ୍କାର ଆବଣ୍ଟନ କରିସାରିଛନ୍। ଇତାର ଛଡ଼ା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ 95,692 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଏବଂ 29 ହେବାରକେ ଥିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକେ ସୁରକ୍ଷିତ ଆଉ ଶୃଙ୍ଖଳିତ ଭାବେ କରବାର ଲାଗି କଟକନ ଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏ ଅବସରରେ ଭକ୍ତମାନଙ୍କର ସମାଗମକେ ନଜରଥି ରଖିକରି ଭିଡ଼ ନିୟନ୍ତ୍ରଣ, ଯାଆସ ପରିଚାଳନା ଆଉ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରିବାର ଉପରେ ବୈଠକଟି ସମୀକ୍ଷା କରାଯାଇଥିଲା। ସବୁ ବିଭାଗ ଭିତରେ ଠିକ୍ ତାଲମେଲ ରଖିକରି ଭକ୍ତମାନଙ୍କ ଲାଗି ଗୋଟିଏ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ପରିବେଶ ସୁନିଶ୍ଚିତ କରବାରକେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାର୍ଷିକ ବ୍ଲକ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ମୂଲ କରିଛନ୍। ଏହି କାର୍ଯ୍ୟକ୍ରମ ଅଧୀନ 15 ଜଣ ବରିଷ୍ଠ ପୁଲିସ୍

ଅଧିକାରୀଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆଇବା ମାସ ଏହି ଅଧିକାରୀମାନେ ସେ ଜିଲ୍ଲା ଗସ୍ତ କରିକି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଆଉ ଥାନାମାନଙ୍କର କାର୍ଯ୍ୟକାରିତାର ସମୀକ୍ଷା କରିବେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାର ସବୁ ପ୍ରାଥମିକ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ 10 ବର୍ଷ ପୂର୍ତ୍ତି ଅବସରରେ ଖାସ୍ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ଦେବଗଡ଼ ଜିଲ୍ଲାର ସବୁ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡାଲୁଆ ଧାନଗିନା ଜୋରସୋରଥି ଚାଲିଛି। ଆଜି ଜିଲ୍ଲାର 37 ଧାନଗିନା କେନ୍ଦ୍ର 414 ଜଣ ଚାଷୀଙ୍କ 21,201 କ୍ୱିଣ୍ଟାଲ ଅୟତ୍କା ଧାନ ଘିନା ଯାଇଛି। ଏପତକ ଜିଲ୍ଲାର 50 କେନ୍ଦ୍ର ଜରିଆରେ 2,577 ଜଣ ଚାଷୀଙ୍କ 1,33,145 କ୍ୱିଣ୍ଟାଲ ଧାନ ଘିନା ସରିଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଏହି ହପ୍ତା ପହଞ୍ଚବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାର କାଲବୈଶାଖୀ ବର୍ଷା ଜାରି ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭଲପୁର, ଦେବଗଡ଼, ଝାରସୁଗୁଡ଼ା,

ଘିନା ସରିଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଏହି ହପ୍ତା ପହଞ୍ଚିବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାର କାଲବୈଶାଖୀ ବର୍ଷା ଜାରି ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ସହିତ ରାଜ୍ୟର 12 ଜିଲ୍ଲାର ଜବର ଧୋକାଗଡ଼ି ସାଙ୍ଗେ ବର୍ଷା ହେବା ବୋଲି କେନ୍ଦ୍ର ତରଫ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲେଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନାଇକରି କ୍ୟାବିନେଟ୍ ପାରିଥିଲା ସଂକଳ୍ପ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛି ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ఆకాశవాణి. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସାତସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ. ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ. ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି. କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି. ଦେଶ ପ୍ରତି

0: ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ ସାତ ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
1: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶର ପ୍ରତ୍ୟେକ ପରିବାର ବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇ ଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
1: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
0: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି,
1: आज कैबिनेट में 3 फैसले लिए गए। एक फैसला अहमदाबाद में मेट्रो के विस्तार का है और 2 फैसले अमरावती, जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके 2 फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आपण माने संवाद सुनुछंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ, ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର

0: ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଉଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି

0: ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: 2017 ମସିହା ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି ଶିକ୍ଷାଗତ କ୍ଷମତା ଚିକିତ୍ସା ପ୍ରଦାନ କରିବା ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସି ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏହି ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
0: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOU ର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକ ମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କ ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 3 ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
0: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି। ଚଳିତ ମାସ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ।

0: 65 ବର୍ଷର ଦୃଢ ମୂଳଦୁଆ ଚେଟିନର୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଶୁଣନ୍ତୁ କାର୍ଯ୍ୟକ୍ରମ ଚାଷବାସ, ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏହାର ସିଧା ପ୍ରଚାର ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଟକ୍ ଷ୍ଟୁଡ଼ିଓକୁ।

0: ଚାଷବାସ ଫୋନ୍ଇନ୍ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଶ୍ରୋତାବନ୍ଧୁମାନଙ୍କେ ଆଜିର ଉପସ୍ଥାପନାରେ ମୁଁ ଯଯାତି କେଶରୀ ନାୟକର ଜୁହାର। ଶ୍ରୋତାବନ୍ଧୁମାନେ ଆପଣମାନେ ଜାଣିଛନ୍ ଯେ ଆମର ଫୋନ୍ଇନ୍ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଦିନ ଭିନ୍ନ ଭିନ୍ନ ଆମର ବିଶେଷଜ୍ଞ ଆଜ୍ଞାମାନେ ଆସନ୍, ଆଉ ସେମାନେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେସନ୍। ଆପଣ ଯେନ୍ ସମସ୍ୟା ଥିସି ସେ ବିଷୟରେ ଆପଣ ଚାଷବାସ ବିଷୟରେ ଆପଣ ତାଙ୍କୁ ଜଣାସନ୍, ଆଉ ତାର ଉତ୍ତର ଆଜ୍ଞାମାନେ ଆପଣଙ୍କ ଫୋନ୍ ଇନ୍ ମାଧ୍ୟମରେ ଦେସନ୍। ତ ଆମକୁ ଯୋଗାଯୋଗ କରବାର ନମ୍ବର ହେଲା 0667029562 3, ଆଉ ଗୋଟେ ନମ୍ବର ହେଲା 0667029562 8। ତ ଆଜିର ବିଷୟ ହେଲା ଓଡ଼ିଶାରେ ପିଆଜ ଚାଷର ସମସ୍ୟା ଓ ଏହାର ସମାଧାନ ପାଇଁ ବୈଜ୍ଞାନିକ ଜ୍ଞାନକୌଶଳ। ଏ ବିଷୟରେ ଆଲୋଚନା କରିବା ଲାଗି ଆଞ୍ଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ଓୟୁଟି ଭବାନୀପାଟନାରୁ ଡକ୍ଟର ବିଭୂତିଭୂଷଣ ସାହୁ ଆଜ୍ଞା ଆସିଛନ୍। ଆଜ୍ଞା ହେଉଛନ୍ ଜଣେ ଉଦ୍ୟାନ କୃଷି ବୈଜ୍ଞାନିକ। ତ ଆପଣମାନେ ନିଶ୍ଚିତ ଭାବରେ ଫୋନ୍ ଇନ୍ ମାଧ୍ୟମରେ ଆପଣ ପ୍ରଶ୍ନ ପଚାରିପାରିବେ ଏବଂ ତାର ଉତ୍ତର ବି ନିଶ୍ଚିତ ଭାବରେ ଆଜ୍ଞା ଦେବେ। ତ ଆଜ୍ଞା, ଏଇ ଯେନ୍ ପିଆଜ ଚାଷର ଆବଶ୍ୟକତା ବିଷୟରେ ଟିକେ କହନ୍ ଆଜ୍ଞା।
1: ପ୍ରଥମେ ସମସ୍ତଙ୍କୁ ନମସ୍କାର। ବଢ଼ିଆ ପ୍ରଶ୍ନଟେ ଆପଣ ପଚାରିଛନ୍ତି, ପିଆଜ ଚାଷର ଆବଶ୍ୟକତା। ଦେଖନ୍ତୁ, କେବଳ ଓଡ଼ିଶା ନୁହଁ କି ଭାରତ ନୁହଁ, ସମଗ୍ର ବିଶ୍ୱରେ ପିଆଜ ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ଆମର ଏଇ ଯେଉଁ ଦକ୍ଷିଣ ଏସିଆ ଦେଶଗୁଡ଼ିକ ଅଛି, ଯେମିତି ହେଲା ଆମର ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଆଉ ଆପଣଙ୍କର ଭାରତ, ମାଳଦ୍ୱୀପ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା।
0: ଜଣେ କଲର୍ ଅଛନ୍ତି, ଆପଣଙ୍କୁ ସେ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍,
1: ନିଶ୍ଚିନ୍ତ ଆଜ୍ଞା,
0: କିଏ ଆମେ ନିଶ୍ଚିତ ଭାବରେ ଦେଖମା। ହ୍ୟାଲୋ,
2: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ ଆଜ୍ଞା?
2: ମୁଁ ଡୁମାଲ ଉଗ୍ରନାଥପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
0: ମନୋଜ କୁମାର ପଟେଲ ଆଜ୍ଞା କହୁଛନ୍ ଡୁମାଲରୁ। ତ ଆଜିର ବିଷୟ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ, ଓଡ଼ିଶାର ପିଆଜ ଚାଷର ସମସ୍ୟା ଓ ଏହାର ସମାଧାନ ପାଇଁ ବୈଜ୍ଞାନିକ ଜ୍ଞାନ କୌଶଳ। ତ ଆପଣ ପ୍ରଶ୍ନ କ'ଣ ଆଜ୍ଞା?
2: ଆଜ୍ଞା, ମାନେ ଆମର କୃଷି ବିଜ୍ଞାନ କେନ୍ଦ୍ର ନେ ଆଜ୍ଞା, ମାନେ ପିଆଜ ମଞ୍ଜି ମିଳି ପାରବା କେ? ଆଜ୍ଞା,
0: ଓହୋ, ଆପଣଙ୍କ ପ୍ରଶ୍ନ ହେଲା କୃଷି ବିଜ୍ଞାନ କେନ୍ଦ୍ରରେ ପିଆଜ ମଞ୍ଜି ମିଳିପାରବା କେ? ତ ନିଶ୍ଚିତ ଭାବରେ ଆଜ୍ଞା।

0: ଆପଣ ପ୍ରଶ୍ନର ଉତ୍ତର ଦେବେ।
1: ଦେଖନ୍ତୁ, ଭଲ ପ୍ରଶ୍ନ ଟିକେ ପଚାରିଛନ୍ତି। ଯେଉଁଠି ଆମେ ପିଆଜ ମଞ୍ଜି କଥା କଥାବାର୍ତ୍ତା ହେଉଛେ, ସେତେବେଳେ କୃଷି ବିଜ୍ଞାନ କେନ୍ଦ୍ର ଯେ ସବୁ ସମୟରେ ଆପଣଙ୍କୁ ସାହାଯ୍ୟ କରିବ ପିଆଜ ମଞ୍ଜି, ସେମିତି କିଛି ନାହିଁ। ଆମେ ନିଶ୍ଚିତ ଭାବରେ ଚେଷ୍ଟା କରିବା ଆପଣଙ୍କର ସମସ୍ୟା ସମାଧାନ ପାଇଁ। ଆପଣ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଯେଉଁ ନୂତନ କିସମ ଗୁଡ଼ିକ ବର୍ତ୍ତମାନ ବାହାରିଛି, ଆପଣଙ୍କର ବର୍ଷାଦିନିଆ କିସମ ହେଉ କିମ୍ବା ଶୀତଦିନିଆ କିସମ ହେଉ, ସେଇଟା କେମିତି ଆପଣଙ୍କ ପାଖରେ ପହଞ୍ଚିବ ସୂଚାରୁ ରୂପରେ, ଆମେ ତା ବିଷୟରେ ଆପଣଙ୍କୁ ନିଶ୍ଚିତ ଭାବରେ ସହଯୋଗ କରିପାରିବୁ। ଆଉ ଯଦି ଆପଣଙ୍କର ବର୍ତ୍ତମାନ ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଯେଉଁ ପିଆଜ ମଞ୍ଜି, ଦେଖନ୍ତୁ ସବୁ ସମୟରେ ପିଆଜ ମଞ୍ଜି ଏକ ନିର୍ଭରଶୀଳ ସଂସ୍ଥାରୁ କିଣନ୍ତୁ, ଯେଉଁଠୁ କିଣିଲେ ଆପଣମାନେ ଯେମିତି ମାନେ ଠକାମିର ଶିକାର ନ ହେବେ। ଏବଂ ମଞ୍ଜିଟା କିଣିଲା ବେଳେ କ'ଣ କରିବେ ନା, ତା ପଛପଟେ ଥିବେ ଦେଖିବେ ଲେଖା ହେଇଥିବ ଯେ ଏଇ ମଞ୍ଜି କେଉଁ ଫସଲର ମଞ୍ଜି, ପିଆଜ ଫସଲ ମଞ୍ଜି, ତାପରେ ଲେଖା ହେଇଥିବ ଏଇଟା କେଉଁ କିସମର ମଞ୍ଜି, ଆଉ ଲେଖା ହେଇଥିବ ଯେ କେଉଁ ଦିନ ଏଇଟା ପ୍ୟାକିଂ କରାହେଇଛି, କେତେ ଦିନ ପର୍ଯ୍ୟନ୍ତ ତାର ବ୍ୟବହାର କରାଯାଇପାରିବ। ଏହିସବୁ ଜିନିଷ ପ୍ରତି ଆପଣମାନେ ବିଶେଷ ସତର୍କତା ସହିତ ଅବଲମ୍ବନ କରି ଆପଣ ପୁଙ୍ଖାନୁପୁଙ୍ଖ ଭାବେ ତାଙ୍କୁ ମାନେ ଇଏ କରି ତାକୁ ତାପରେ କିଣନ୍ତୁ। ଆଉ ସବୁ ସମୟରେ ଆମର ଅଛି ଭାରତୀୟ କୃଷି ଗବେଷଣା ସଂସ୍ଥାର ଗୋଟିଏ ପିଆଜ ଅନୁସନ୍ଧାନ ସଂସ୍ଥା ଅଛି ପୁନେ ମହାରାଷ୍ଟ୍ରରେ, ସେଠୁ ମଞ୍ଜି କିଣିବା ପାଇଁ ଚେଷ୍ଟା କରନ୍ତୁ।
0: ଆମର ବୋଧେ ଆଉ ଗୋଟେ ଫୋନ୍ ଆସିଯାଇଛି। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ ଆଜ୍ଞା?
2: ନାଗୁ ପାତ୍ର କହୁଛେ, ସାନ୍ଡୁଙ୍ଗୁରି ଗୁଡ଼ା କର୍ଲାମୁଣ୍ଡା ବ୍ଲକ।
0: ଆଜ୍ଞା ଆଜ୍ଞା, ତ ଆଜିର ଯେନ୍ ପିଆଜ ଚାଷ ବିଷୟରେ ଯେନ୍ ଆଲୋଚନା କରାଯାଉଛେ, ସେ ବିଷୟରେ କିଛି ପଚାରିବେ କି ଆଜ୍ଞା?
2: ଆଜ୍ଞା ଆଜ୍ଞା, ଯେନ୍ ହଁ ଆଜ୍ଞା ନମସ୍କାର।
0: ନମସ୍କାର,
2: ହଁ ମୋର ପ୍ରଶ୍ନ ହେଲା ଯେ ଆମର ଯେନ୍ ଆମର କଳାହାଣ୍ଡି ଅଞ୍ଚଳ ହେଲା କି ବଲାଙ୍ଗୀର ଅଞ୍ଚଳ ହେଲା, ଆମର କେନ୍ ଭେରାଇଟିର ପିଆଜ ମଞ୍ଜି ଲଗାଇଲେ ଭଲ ସକ୍ସେସ ହେବା?
0: ବହୁତ ସୁନ୍ଦର ପ୍ରଶ୍ନ ଗୋଟେ ଆପଣ ପଚାରିଲେ ଆଜ୍ଞା, ଯେ କେନ୍ ପ୍ରକାର ପିଆଜ ଲଗାଇଲେ ଆମର କଳାହାଣ୍ଡି ଆର୍ ବଲାଙ୍ଗୀର ଆର୍ ଆମର ନୂଆପଡ଼ା ଜିଲ୍ଲା ଲାଗି ଭଲ ହେବା? ତ ନିଶ୍ଚିତ ଭାବରେ ଆମର ଯେନ୍ ବୈଜ୍ଞାନିକ ଆଜ୍ଞା ଅଛନ୍ ଡକ୍ଟର ବିଭୂତିଭୂଷଣ ସାହୁ ଆଜ୍ଞା, ୟାର ଉତ୍ତର ଦେବେ।
1: ଆଜ୍ଞା ଦେଖନ୍ତୁ ଆଜ୍ଞା, ଆମେ ସାଧାରଣତଃ ଚାଷୀ ଭାଇମାନେ କ'ଣ କରୁଛେ ନା, ଆମେ କେବଳ N53 ବା ଏଇ ଯେଉଁ ନାସିକ ରେଟ୍କୁ ନେଇକି ତା'ର ମାନେ ବାରମ୍ବାର ସେହି ଗୋଟିଏ ଭେରାଇଟିକୁ ଆମେ ବ୍ୟବହାର କରୁଛେ, ଯାହାଦ୍ୱାରା ହେଉଛି କ'ଣ ନା, ସେ ଯେଉଁ କିସମଟିର ଗୁଣବତ୍ତାରେ ବହୁତ ପ୍ରକାରର କ୍ଷୟ ଘଟୁଛି। କିନ୍ତୁ ଆପଣ ଯେହେତୁ ପ୍ରଶ୍ନ ପଚାରିଛନ୍ତି ଆଜ୍ଞା କେନ୍ ଭେରାଇଟି ଆମେ ନେଇକି ଚାଷ କରିପାରିବା, ଦେଖନ୍ତୁ ଏବେ ସବୁ ନୂଆ ନୂଆ କିସମ ଆସିଛି। ଆମର ଯେଉଁ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାର ପରିଚାଳିତ ପିଆଜ ରସୁଣ ଗବେଷଣା ନିର୍ଦ୍ଦେଶାଳୟ ଯେଉଁଟା ଆମର ପୁନେ ମହାରାଷ୍ଟ୍ରରେ ଅଛି, ସିଏ ବିଭିନ୍ନ ପ୍ରକାରର ବର୍ତ୍ତମାନ ଆମ ପାଖରେ 45 ପିଆଜର କିସମ ଉପଲବ୍ଧ ଅଛି। ତେବେ ସେ କିସମ ଗୁଡ଼ିକ କ'ଣ ହେଲା ନା, ଧରନ୍ତୁ ଯଦି ଆପଣ ବର୍ଷାଦିନିଆ ପିଆଜ ଚାଷ କରିବେ, ବର୍ଷାଦିନିଆ ପିଆଜ ଚାଷ ପାଇଁ ଭୀମା ସୁପର, ଭୀମା ରାଜ, ଭୀମା ଡାର୍କ ରେଡ୍, ଭୀମା ଶୁଭ୍ରା, ବସନ୍ତ 780, N53, ଆଉ ଆପଣଙ୍କର ଅର୍କ କଲ୍ୟାଣ, ଏଗ୍ରିଫାଉଣ୍ଡ, ଡାର୍କ ରେଡ୍, ଏହିସବୁ କିସମ ଗୁଡ଼ିକ ହେଲା ଆପଣଙ୍କର ବର୍ଷାଦିନିଆ ପିଆଜ ଚାଷ ପାଇଁ। ଆଉ କିଛି କିସମ ଅଛି ଯେଉଁଗୁଡ଼ାକ ଆପଣଙ୍କର ଶୀତଦିନିଆ, ଶୀତଦିନିଆ ସେମିତି ଭୀମା ସୁପର, ଭୀମା ରାଜ, ଭୀମା ଶକ୍ତି, ଭୀମା କିରଣ, ଭୀମା ଶ୍ୱେତା, ଏଗ୍ରିଫାଉଣ୍ଡ, ଲାଇଟ୍ ରେଡ୍, ପୁଷା ହ୍ୱାଇଟ୍ ଫ୍ଲାଟ୍, ପୁଷା ହ୍ୱାଇଟ୍ ରାଉଣ୍ଡ, ଏହିସବୁ କିସମ ଗୁଡ଼ିକ ଆମେ ଶୀତଦିନେ ମଧ୍ୟ ଚାଷ କରିପାରିବା। ତେବେ ଏହା ଭିତରେ କିସମ ଅଛି ଯେଉଁଟା ଉଭୟ ବର୍ଷାଦିନେ ଏବଂ ଶୀତଦିନେ ମଧ୍ୟ ଆମେ ଚାଷ କରାଯାଇପାରିବ।
0: ବହୁତ ସୁନ୍ଦର ଭାବରେ ବୁଝେଇଦେଲେ ଆଜ୍ଞା। ଆଉ ଗୋଟେ ଫୋନ୍ ଆସିଛି,
2: ଆଉ ଗୋଟେ ପ୍ରଶ୍ନ ଆଜ୍ଞା, ଯେତିକି ଆମେ ଯେନ୍ ଲତା ମାନେ ହେଇଛି, ଯେନ୍ ଅଏଲ ଆମେ ଯେନ୍ ପିଆଜ ଲଗାଇଥିମା ସେ ଜାଗାରେ, ସେ ଜାଗାରେ ଆମେ ଲତା ମରା ମାରିପାରମା କି ତାକେ ଘାସ କିଛି ଲାଗେ ପଡ଼ବା?
1: ନାଇଁ, ନିଶ୍ଚିତ ଭାବରେ ଆପଣଙ୍କର ଦେଖନ୍ତୁ ପିଆଜରେ ଅନାବନା ଘାସର ସମସ୍ୟା ରହୁଛି। ତେବେ ଏଇ ଯେଉଁ ଘାସ ସମସ୍ୟାଟି କଥା କହୁଛନ୍ତି, ଦେଖନ୍ତୁ ପିଆଜରେ ହୁଏ କ'ଣ, ପିଆଜର ପତ୍ରଗୁଡ଼ିକ ସାଧାରଣତଃ ସରୁ ସରୁ ହୋଇଥାଏ ଏବଂ ତା ତଳ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଭଲ ଭାବରେ ପହଞ୍ଚିଥାଏ। କିନ୍ତୁ ଏଇ ଯଦି ସୂର୍ଯ୍ୟକିରଣଟା ମାଟି ପର୍ଯ୍ୟନ୍ତ ନ ପହଞ୍ଚିବ, ତାହେଲେ ଆପଣଙ୍କର ଅନାବନା ଘାସ ହେବ ନାହିଁ। ଆଉ ଏଇଟା ସାଧାରଣତଃ ହୁଏ କେଉଁ ପର୍ଯ୍ୟନ୍ତ ନା, ଯେପର୍ଯ୍ୟନ୍ତ ପିଆଜର ଶାଖା ବୃଦ୍ଧି ହୋଇକି ତା'ର ଗଛ ସମ୍ପୂର୍ଣ୍ଣ ରୂପରେ ବୃଦ୍ଧି ହୋଇନଥିବ। ଆଉ ଏଇଟା ହୁଏ କେତେ ନା, 30 ଆପଣଙ୍କର 60 ଭିତରେ। ତେଣୁ ଆମେ ସେହି ପର୍ଯ୍ୟନ୍ତ ଆମକୁ ପିଆଜରେ ଘାସଟାକୁ ଦମନ କରିବାକୁ ପଡ଼ିବ। ଆଉ ଘାସ ଦମନ କରିବା ପାଇଁ ଆମେ ଅକ୍ସିଫ୍ଲୋରୋଫେନ୍ ଆଉ କ୍ୱିଜାଲପ୍ରପ୍ ବୋଲି ଗୋଟିଏ ଔଷଧ ମିଳୁଛି, ତାକୁ ଯଦି ଆମେ ପିଆଜ ଲଗାଇବାର 24 ଭିତରେ ସିଞ୍ଚନ କରିବା, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ଘାସ ଦମନ ହୋଇପାରିବ।
0: ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ,
0: ହଁ କିଏ କହୁଥିଲେ ଆଜ୍ଞା?
3: ଆଜ୍ଞା ନମସ୍କାର।
0: ନମସ୍କାର,
3: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ଗାଁ ପାକେଲପଡ଼ା, ନା କ୍ଷମା ସାଗର ସାହୁ।
0: ହଁ କ୍ଷମା ଆଜ୍ଞା, ଆପଣ ପ୍ରଶ୍ନ କ'ଣ ଆଜ୍ଞା?
3: ହଁ ଆଜ୍ଞା, ବିଶେଷଜ୍ଞ ମହାଶୟଙ୍କ ମଧ୍ୟ ମୋର ନମସ୍କାର ଆଜ୍ଞା।
1: ଆପଣଙ୍କୁ ମଧ୍ୟ ମୋର ନମସ୍କାର ଆଜ୍ଞା।
3: ଆଜ୍ଞା, ମୁଇଁ ପଚାରାଇବାର ଲାଗି ଆପଣଙ୍କୁ ଚାହୁଁଛେ ଯେ ଆମେ ଶୀତ ଦିନ ପିଆଜ ଚାଷଟା ଭଲ କରିପାରୁଛୁ ଆୟଟା,
0: ହଁ
3: ଆଉ ଇ ବର୍ଷା ଦିନରେ ପ୍ରାୟ ଭଲ ଆକାରରେ ଆୟ ହେବା କେମିତି କରି ସେଟା ଟିକେ କହିବେ, ଆଉ ମାଟି କେନ୍ ପ୍ରକାର ହେଲେ ଟିକେ ବର୍ଷା ଦିନର ଲାଗିକି ମାଟିର ହେନ୍ତା କିଛି ସୁବିଧା ଅସୁବିଧା?

0: ଦେଖନ୍ତୁ, ଭଲ ପ୍ରଶ୍ନ ଆପଣ ପଚାରିଛନ୍ତି। ମୁଁ ଟିକେ ଆଗରୁ କହିଲି ଆମେ ବର୍ଷା ଦିନେ କେଉଁ କେଉଁ କିସମ ସବୁ ନେଇକି ଆମେ ଚାଷ କରାଯାଇପାରିବା। ତଥାପି ଆପଣ ଯେତେବେଳେ ପଚାରୁଛନ୍ତି, ମୁଁ ଆଉ ଥରେ କହିଦେଉଛି, ଭୀମା ସୁପର, ଭୀମା ରାଜ, ଭୀମା ଡାର୍କ ରେଡ୍, ଭୀମା ଶୁଭ୍ରା, ଅର୍କ କଲ୍ୟାଣ ଏଗ୍ରିଫାଉଣ୍ଡ ଡାର୍କ ରେଡ୍, ଅର୍କନିକ, ଏଇସବୁ କିସମ ଗୁଡ଼ାକ ନେଇକି ଆମେ ବର୍ଷା ଦିନେ ପିଆଜ ଚାଷ କରିପାରିବା। ତେବେ ବର୍ଷା ଦିନରେ ପିଆଜ ଚାଷରେ ଯେଉଁଟା ମୁଖ୍ୟ ସମସ୍ୟା ହେଉଛି ସେଇଟା ହେଉଛି ଆପଣଙ୍କର ତାର ଯେଉଁ ତଳିଘରା ପ୍ରସ୍ତୁତି କରିବାଟା ହେଉଛି ମୁଖ୍ୟ ସମସ୍ୟା। ଦେଖନ୍ତୁ, ବର୍ଷା ଦିନେ ହୁଏ କ'ଣ ନା, ଉପରୁ ଯେଉଁ ବର୍ଷା ପାଣିଟା ପଡ଼େ ସେଇଟା ଯେତେବେଳେ ଡାଇରେକ୍ଟ ଆସିକି ଆପଣଙ୍କର ଚାରା ଉପରେ ପଡ଼େ ସେଇଟା ଚାରାକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇଥାଏ। ତେଣୁ ଆପଣ କ'ଣ କରିବେ ନା, ଚାରା ପ୍ରସ୍ତୁତି କରିବା ସମୟରେ, ସବୁ ସମୟରେ ଯେଉଁ ଜାଗାରେ ଆପଣ ଚାରା ପ୍ରସ୍ତୁତି କରିବା ପାଇଁ ନିଶ୍ଚିତ କରିଛନ୍ତି ସେଇ ଜାଗାକୁ ଆପଣ ଉପରୁ ଆଇଦର ପାଳ କିମ୍ବା ନଡ଼ା ହେଉ କିମ୍ବା ଆମର ବିଭିନ୍ନ ପ୍ରକାରର ସେଡ଼ନେଟ୍ ଏବେ ବଜାରରେ ଉପଲବ୍ଧି ଅଛି, ଆପଣଙ୍କର ନୀଳ ସେଡ଼ନେଟ୍ ହେଉ କିମ୍ବା ଧଳା ରଙ୍ଗର ସେଡ଼ନେଟ୍ ହେଉ, ଉପରଟିକୁ କଭର କରିବେ। ଉପରକୁ କଭର କଲେ କ'ଣ ହେବ ନା, ବର୍ଷା ପାଣିଟା ଚାରା ଉପରେ ପଡ଼ିବନି। ଦ୍ୱିତୀୟ କଥାଟି କ'ଣ ହେଲା ନା, ଯେଉଁଠି ତଳିଘରା ପ୍ରସ୍ତୁତି କରିବେ ସେଇ ଯେଉଁ ପଟାଳି ତିଆରି କରିବେ, ପଟାଳି ମାଟି ଉପରୁ 15 ସେଣ୍ଟିମିଟର ଉଚ୍ଚାରେ ରହୁଥିବ। ହେଲେ କ'ଣ ହେବ, ଆପଣଙ୍କର ଯେଉଁ ବର୍ଷା ଜନିତ ଜଳୀୟ ଅଂଶ ଯେଉଁଟା ବେଶୀ ପାଣିଟା ରହୁଛି ସେ ପାଣିଟା ନିଗିଡ଼ିଯିବ, ଆଉ ଆପଣ ଚାରା ପ୍ରସ୍ତୁତି କରିବାରେ ଏକଦମ ସକ୍ଷମ ହେବେ। ଇଏ ହେଉଛି ପ୍ରଥମ ସମସ୍ୟା। ଦ୍ୱିତୀୟ ସମସ୍ୟା ହେଉଛି, ଯେତେବେଳେ ଆପଣ ମୁଖ୍ୟ ଜମିରେ ଚାରା ମାନେ ରୋପଣ କରିବେ ଯେତେବେଳେ, ସେତିକିବେଳେ ଠିକ୍ ଏଇ ନର୍ସରୀ ଭଳି ଆପଣ ବି ସେଠି 15 ସେଣ୍ଟିମିଟର ଉଚ୍ଚା କରିକି, ଯେଉଁଟାକୁ ଆମେ କହୁଛେ ବ୍ରଡ୍ ବେସ୍ଡ ଫ୍ୟୁରୋ ମେଥଡ୍ ବା ଉଚ୍ଚ ସମତଳ ପଟାଳି ଆମେ ଯେଉଁଟା କହୁଛେ, ସେଥିରେ ଆପଣ ଚାରାଟିକୁ ରୋପଣ କରନ୍ତୁ। ଏହାଦ୍ୱାରା କ'ଣ ହେବ ନା, ଆପଣଙ୍କର ବର୍ଷା ଦିନେ ଯେଉଁ ମାତ୍ରାଧିକ ଜଳୀୟ ଅଂଶ ଯେଉଁ ରହୁଛି, ମାତ୍ରାଧିକ ଜଳ ରହୁଛି ସେଇଟା ନ ରହିକି ସେଇଟା ଡ୍ରେନ୍ ଆଉଟ୍ ହୋଇଯିବ, ଆଉ ଆପଣଙ୍କର ଫସଲଟି ସୁଚାରୁ ରୂପେ ବଢ଼ିପାରିବ।
1: ହ୍ୟାଲୋ ହ୍ୟାଲୋ
2: ଆଜ୍ଞା, ଜୁହାର
1: ଜୁହାର ଜୁହାର, କିଏ କହୁଥିଲେ ଆଜ୍ଞା?
2: ଆଜ୍ଞା, ମୁଇଁ ଚିତ୍ର ସଂସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
1: ଆଜ୍ଞା ଆଜ୍ଞା, ଆପଣ ପ୍ରଶ୍ନଟା କହୁନ ଆଜ୍ଞା। ହ୍ୟାଲୋ
2: ଆଜ୍ଞା, ହଁ ଆଜ୍ଞା,
1: ଆଜିର ଆମର ବିଷୟ ହେଲା ଓଡ଼ିଶାରେ ପିଆଜ ଚାଷର ସମସ୍ୟା ଏବଂ ଏହାର ସମାଧାନ ପାଇଁ ବୈଜ୍ଞାନିକ ଜ୍ଞାନ କୌଶଳ। ତ ଏଇ ବିଷୟରେ ପିଆଜ ଚାଷ ବିଷୟରେ ଆପଣ କିଛି ପ୍ରଶ୍ନ ଅଛେ?
2: ହଁ ଆଜ୍ଞା,
1: କ'ଣ
2: ବୋଇଲେ ଆଜ୍ଞା, ଆମର ଏ କଳାହାଣ୍ଡି ନେ
1: ଆଜ୍ଞା
2: କେନ୍ ଭେରାଇଟିର ପିଆଜ କଲେ ଆଜ୍ଞା ପୁରା ଭଲସେ ରହିବା? ଆଜ୍ଞା
0: ଆଜ୍ଞା, ମୁଁ ଟିକେ ଆଗରୁ ଆପଣଙ୍କୁ କହିଲି ଯେ ଭାରତୀୟ ଯେଉଁ କୃଷି ଅନୁସନ୍ଧାନ ସଂସ୍ଥାର ପିଆଜ ରସୁଣ ଗବେଷଣା ନିର୍ଦ୍ଦେଶାଳୟ ଯେଉଁଟା ଆମର ପୁନେ ମହାରାଷ୍ଟ୍ରରେ ଅଛି, ଆଉ ବିଭିନ୍ନ ପ୍ରକାରର ସଂସ୍ଥାମାନ ଅଛି ବର୍ତ୍ତମାନ ଭାରତରେ ଯେଉଁମାନେ କି ବିଭିନ୍ନ ପ୍ରକାରର ଉନ୍ନତ ଅମଳକ୍ଷମ କିସମମାନ ସବୁ ବିକଶିତ କରୁଛନ୍ତି। ଆଉ ଏଇଭଳି ଭାବରେ ବିଗତ 10 ବର୍ଷ ଭିତରେ ଆମର ପାଖାପାଖି 45 କିସମ ବିକଶିତ ହୋଇସାରିଛି। ସେ କିସମ ଗୁଡ଼ିକ ହେଲା, ମୁଁ ଆଉଥରେ ଆପଣଙ୍କୁ କହି ରଖୁଛି, ଭୀମା ସୁପର, ଭୀମା ରାଜ, ଭୀମା ଡାର୍କ ରେଡ୍, ଭୀମା ଶୁଭ୍ରା, ବସନ୍ତ 780, ଏହିସବୁ କିସମ ଗୁଡ଼ିକ ଆମେ ବର୍ଷାଦିନିଆ ପିଆଜ ଚାଷ ପାଇଁ ଗ୍ରହଣ କରିପାରିବା।
2: ଧନ୍ୟବାଦ ଆଜ୍ଞା,
0: ଧନ୍ୟବାଦ।
2: ଆଉ ଆଜ୍ଞା, ଯେ ନେ
1: ହ୍ୟାଲୋ
3: ହ୍ୟାଲୋ
1: ହ୍ୟାଲୋ,
3: ହଁ ଆଜ୍ଞା, ଜୁହାର
1: ଜୁହାର, କିଏ କହୁଥିଲେ ଆଜ୍ଞା?
3: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
1: ଆଜ୍ଞା ଆଜ୍ଞା, ଆପଣଙ୍କ ପ୍ରଶ୍ନ କାଣା ଆଜ୍ଞା?
3: ପ୍ରଶ୍ନଟା ଅଛନ୍, ପହିଲା ତ ଆଜ୍ଞା ବିଶେଷଜ୍ଞ ଆଜ୍ଞାଙ୍କୁ ମୋର ନମସ୍କାର।
0: ଆଜ୍ଞା, ଆପଣଙ୍କୁ ମଧ୍ୟ ମୋର ନମସ୍କାର।
3: ଆଜ୍ଞା, ମୋର ପ୍ରଶ୍ନ ହେଲା ଆଜ୍ଞା, ଆମେ ଯେନ୍ ପିଆଜ ଚାଷଟା କର୍ମା, ତାର ପିଆଜ ଚାଷର ପୂର୍ବ ପ୍ରସ୍ତୁତି ଆଉ କେନ୍ କିସମର ପିଆଜ କଲେ ଆମେ ବେଶୀ ଲାଭବାନ ହେଇପାରମା, ତାର ସବୁ ଟିକେ ପ୍ରଣାଳୀ ଟିକେ ବତେଇ ଦେଲେ ବଢ଼ିଆ ହେତା। ଆଜ୍ଞା
0: ଆଜ୍ଞା, ଦେଖନ୍ତୁ, ପିଆଜ ଚାଷ ପାଇଁ ମୁଁ ଆପଣଙ୍କୁ କହିଲି ଯେଉଁଟା ବର୍ଷାଦିନିଆ ପାଇଁ, ବର୍ଷାଦିନିଆ ପିଆଜ ଚାଷ ପାଇଁ ଯେଉଁ କିସମ ସବୁ ମାନେ ଉପଯୋଗୀ, ସେ କିସମର ନାଁ ସବୁ କହିଲି, ଭୀମା ସୁପର, ଭୀମା ରାଜ, ଭୀମା ଡାର୍କ ରେଡ୍, ଏସବୁ କହିଲି। ଆପଣଙ୍କର ଯଦି ଶୀତଦିନେ ବର୍ଷାଦିନିଆ ମାନେ ଶୀତଦିନିଆ ପିଆଜ ଚାଷ ପାଇଁ କରୁଛନ୍ତି, ତାହେଲେ ସେଇ ଭୀମା ସୁପର, ଭୀମା ରାଜ, ଏସବୁ ଉଭୟ ବର୍ଷା ଋତୁ ଏବଂ ଶୀତ ଋତୁ ଉଭୟ ଋତୁରେ ଆପଣ ଚାଷ କରିପାରିବେ। ଆଉ ସବୁଠୁ ବଡ଼ ଜିନିଷ ଯେଉଁଟା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ପିଆଜ ଚାଷରେ ସାଧାରଣତଃ ତଳି ପ୍ରସ୍ତୁତିରେ ବିଶେଷ ମାନେ ଆମକୁ ସମସ୍ୟାର ସମାଧାନ ମାନେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ତଳି ପ୍ରସ୍ତୁତି ସମୟରେ ଆମେ ଯଦି ସଜାଗ ରହିବା, ଯେମିତି ଆମେ କହୁଛେ ସୁସ୍ଥ ଶିଶୁ ଦେଶର ଭବିଷ୍ୟତ, ଯଦି ସୁସ୍ଥ ଚାରା ହେଲା ଆପଣଙ୍କର ଫସଲ ନିଶ୍ଚିନ୍ତ ଭାବରେ ସୁସ୍ଥ ହେବ। ଆଉ ସୁସ୍ଥ ଚାରା ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ ଭଲ ଜାଗାରେ ଭଲ ତଳିଘରାଟିଏ ପ୍ରସ୍ତୁତ କରନ୍ତୁ, ଉପରୁ ତାକୁ କଭର କରନ୍ତୁ ଯେମିତି ବର୍ଷା ମାଡ଼ ନ ଖାଇବ, ଏବଂ ତଳୁ ମାଟିରୁ 15 ସେଣ୍ଟିମିଟର ଉଚ୍ଚା କରନ୍ତୁ, ଗୋଟିଏ ପଟାଳିରୁ ଅନ୍ୟ ପଟାଳିର ବ୍ୟବଧାନ 70 ସେଣ୍ଟିମିଟର ରଖନ୍ତୁ। ଆଉ ସବୁ ସମୟରେ ମଞ୍ଜି ବୁଣିବା ସମୟରେ ମଞ୍ଜିକୁ ମଞ୍ଜି ଛାଡ଼ି ଛାଡ଼ି ବୁଣନ୍ତୁ, ଗୋଟିଏ ଧାଡ଼ିରୁ ଅନ୍ୟ ଧାଡ଼ିକୁ 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ। ମଞ୍ଜି ବୁଣି ସାରିବା ପରେ ସମ୍ପୂର୍ଣ୍ଣ ଶୁଖିଯାଇଥିବା ଗୋବର ଖତ ତା ଉପରେ ଗୋବର ମାନେ କଭର କରିଦିଅନ୍ତୁ। ତାଦ୍ୱାରା କ'ଣ ହେବ ନା ମଞ୍ଜିଟିକୁ ଉତ୍ତମ ରୂପରେ ଖାଦ୍ୟ ପଦାର୍ଥ ମିଳିପାରିବ। ଏବଂ ତା ପରବର୍ତ୍ତୀ ଅବସ୍ଥାରେ ଆପଣ କ'ଣ କରିବେ ନା ସେଇ ଯେଉଁ ମଞ୍ଜି କଭର ହୋଇକି ରହିଲା ତା

0: ଉପରେ ଆପଣ ନଡ଼ା ବା ପାଳ ଜନିତ ଆଚ୍ଛାଦନ ଦିଅନ୍ତୁ। ଆଚ୍ଛାଦନ ଦେଲେ କ'ଣ ହେବ ନା ସେ ମଞ୍ଜିକୁ ଆପଣଙ୍କୁ ବିଭିନ୍ନ ପ୍ରକାରର ଚଢ଼େଇ କାଉ ଏମାନଙ୍କ ଉପଦ୍ରବରୁ ରକ୍ଷା କରିବ। ଆଉ ସେକେଣ୍ଡ ଜିନିଷଟା ହେଉଛି ଯେଉଁଟା ଯେ ସିଏ ମଞ୍ଜିକୁ ଗଜା ହେବାରେ ବିଶେଷ ଭାବରେ ସାହାଯ୍ୟ କରିବ।
1: ଆଜ୍ଞା ଆଜ୍ଞା, ଆଉ ଗୋଟେ ମୋର ପ୍ରଶ୍ନ ଅଛି ଆଜ୍ଞା।
0: ଆଜ୍ଞା,
1: ଆମର ପିଆଜ ଚାଷରେ ବିଶେଷ କରି ଆମର ଉଇ ଯେନ୍ଟା ମାରସେ ଆଜ୍ଞା, ମାଟି ତଳୁ ଉଇ ମାରବାର ମାରବାର ନାହିଁ
0: ଦେଖନ୍ତୁ, ଉଇ ସବୁ ସମୟରେ ଆସିବ। ମୁଁ ଯେଉଁ ଆପଣଙ୍କୁ ଟିକେ ଆଗରୁ କହିଲି ଯେ ଆମେ ମଞ୍ଜି ବୁଣି ସାରିଲା ପରେ ତାପରେ ନଡ଼ା କିମ୍ବା ପାଳର ଆଚ୍ଛାଦନ ଦଉଛେ, ନଡ଼ା କିମ୍ବା ପାଳର ଆଚ୍ଛାଦନ ଦେଇ ସାରିବା ପରେ ଆମେ କ'ଣ କରୁଛେ ନା ତାକୁ ପାଣି ଦଉଛେ। ତେଣୁ ଏଠି ରହୁଛି କ'ଣ, ଏଠି ମାନେ ଯେଉଁ ଜିନିଷଟା ରହୁଛି ଯେ ନଡ଼ା ବା ପାଳି ପାଳ ସବୁ ସମୟରେ ଆପଣଙ୍କର ଆର୍ଦ୍ରତା ସଂସ୍ପର୍ଶରେ ଆସୁଛି ଆଉ ମାଟି ସଂସ୍ପର୍ଶରେ ମଧ୍ୟ ଆସୁଛି। ତେଣୁ ଉଇ ଆପଣଙ୍କ ଫସଲକୁ ଆପଣଙ୍କର ନର୍ସରୀରେ ଆକ୍ରାନ୍ତ କରିବାର ମାତ୍ରାଧିକ ସମ୍ଭାବନା ରହୁଛି। ଆଉ ଉଇକୁ ଦମନ କରିବା ପାଇଁ ଆପଣ ଗୋଟେ କ୍ଲୋରୋପାଇରିଫସ୍ ବୋଲିକି ଗୋଟେ ପ୍ରାଣି ଔଷଧ ଆସୁଛି, କ୍ଲୋରୋପାଇରିଫସ୍ ଗୋଟେ ଲିଟର ପାଣିରେ 2 ml କରିକି ତାକୁ ସିଞ୍ଚନ କରନ୍ତୁ। ଆଉ ସିଞ୍ଚନ କରିବା ପରେ ସେ ନିଶ୍ଚିନ୍ତ ଭାବରେ ଦମନ ହେଇଯିବ ଆଉ ପରେ ପରେ ଆପଣଙ୍କର ଯେଉଁ ଚାରା ପ୍ରସ୍ତୁତି ସଫଳ ହେବ।
1: ଆଜ୍ଞା ଧନ୍ୟବାଦ ଆଜ୍ଞା, ଆପଣ ପିଆଜ ବିଷୟରେ ବହୁତ କିଛି ବୁଝାଇଲେ ଆଜ୍ଞା, ବହୁତ କିଛି ଜାଣିହେଲା।
0: ଆପଣଙ୍କୁ ବି ଧନ୍ୟବାଦ ଆଜ୍ଞା
1: ଆଜ୍ଞା, ନମସ୍କାର
0: ନମସ୍କାର।
2: ହ୍ୟାଲୋ ହ୍ୟାଲୋ, ତ ଆଜ୍ଞା ବହୁତ ସୁନ୍ଦର ଭାବରେ ଆପଣ ପିଆଜ ଚାଷ ବିଷୟରେ ବୁଝାଇଦେଲେ।
0: ଆଜ୍ଞା,
2: ତ ବର୍ଷା ଦିନେ ଯେଉଁ ପିଆଜ ଚାଷ ଆମର ଚାଷୀ ଭାଇମାନେ କରିବେ,
0: ଆଜ୍ଞା,
2: ତ କିସମ ବିଷୟରେ ବି ଆପଣ କହିଲେ, କେନ୍ କେନ୍ ମାନେ ଜିନିଷରେ ସେମାନେ ସମସ୍ୟା ସାମ୍ନା କରିବାକୁ ପଡ଼ବା? ହ୍ୟାଲୋ ହ୍ୟାଲୋ, ହଁ କିଏ କହୁଥିଲେ ଆଜ୍ଞା?
3: ମୁଇଁ କରମସାନୀ ସାର କହୁଥିଲି, ଗ୍ରାମଚରଙ୍ଗା ମୁଣ୍ଡା ପର୍ସଲା ମୁଣ୍ଡା ଥନା ବିଜେପୁର ଜିଲ୍ଲା ବରଗଡ଼।
2: ଆଜ୍ଞା ଆଜ୍ଞା, ଆପଣ ପ୍ରଶ୍ନଟା କହୁନ ଆଜ୍ଞା।
3: ଆଜ୍ଞା, ଆଜି କେନ୍ ବିଷୟ ଅଛି ଆଜ୍ଞା?
2: ଆଜି ବିଷୟ ହେଲା ଆଜ୍ଞା, ଓଡ଼ିଶାରେ ପିଆଜ ଚାଷର ସମସ୍ୟା ଓ ଏହାର ସମାଧାନ ପାଇଁ ବୈଜ୍ଞାନିକ ଜ୍ଞାନ କୌଶଳ।
3: ଆଜ୍ଞା ଆଜ୍ଞା,
2: ପିଆଜ ଚାଷ ବିଷୟରେ ଆପଣ ଯେନ୍ ବର୍ଷା ଦିନିଆ ପିଆଜ ଚାଷ ବିଷୟରେ ସବୁଦିନିଆ ପିଆଜ ଚାଷ ବିଷୟରେ ଆପଣ କିଛି ବି ପ୍ରଶ୍ନ ପଚାରି ପାରିବେ।
3: ଆଜ୍ଞା ଆଜ୍ଞା ଆଜ୍ଞା, ନମସ୍କାର।
0: ଆଜ୍ଞା ନମସ୍କାର।
3: ହଁ ଦେଖୁନ୍ ଆଜ୍ଞା, ଆମର ଏ ଆମର ଖରିଫ ଋତୁରେ ଯେନ୍ ପିଆଜ ଚାଷ ଅଛି, ସେଥି କେନ୍ ବିହନ ଭଲ ବାହାରୁଛି ଆରୁ କେତେ ଦିନେ ପିଆଜ ହେଇପାରୁଛି ଆଜ୍ଞା?
0: ଆପଣ ଖରିଫ ଋତୁରୁ ପିଆଜ ଚାଷ କଥା ପଚାରୁଛନ୍ତି?
3: ଆଜ୍ଞା ଆଜ୍ଞା,
0: ହଁ ଦେଖନ୍ତୁ, ଖରିଫ ଋତୁରେ ଯେଉଁ ପିଆଜ ଚାଷ କରାଯିବ, ମୁଁ ଟିକେ ଆଗରୁ ଆପଣଙ୍କୁ କହୁଥିଲି ତାର ବିଭିନ୍ନ କିସମ ଅଛି ଯେଉଁଗୁଡ଼ାକ ଆମର ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନର ପିଆଜ ଓ ରସୁଣ ଗବେଷଣା ନିର୍ଦ୍ଦେଶାଳୟରୁ ବିକଶିତ କରାଯାଇଛି। ସେଗୁଡ଼ାକ ହେଲା ଭୀମା ସୁପର, ଭୀମା ରାଜ, ଭୀମା ଡାର୍କ ରେଡ୍, ଭୀମା ସୁପ୍ରା, ବସନ୍ତ 780, N53, ଅର୍କ କଲ୍ୟାଣ, ଏହିସବୁ ଭଳିଆ ଅନେକ କିସମ ଅଛି, ଭୀମା ଶକ୍ତି। କିନ୍ତୁ ଏହିସବୁ କିସମ ଗୁଡ଼ିକର କ'ଣ ହେବ ନା ଅବଧି ରହିବ ଆପଣଙ୍କର 90-110 ଦିନ ପର୍ଯ୍ୟନ୍ତ।
3: ଆଜ୍ଞା ଆଜ୍ଞା,
0: ତେଣୁ ଏହିସବୁ କିସମ ଗୁଡ଼ିକ ଆପଣ ବର୍ଷାଦିନିଆ ପିଆଜ ଚାଷ ପାଇଁ ଗ୍ରହଣ କରିପାରିବେ।
3: ଆଜ୍ଞା ଆଜ୍ଞା, ଆମେ ଏ ଜମି ପ୍ରସ୍ତୁତି କଲାବେଳେ କେଉଁଠୁ ସାର ଦିଆଗଲେ ଠିକ ହେବ ଆଜ୍ଞା?
0: ହଁ, ଭଲ ପ୍ରଶ୍ନ ପଚାରିଛନ୍ତି, ଜମି ପ୍ରସ୍ତୁତିରେ ଆପଣ କ'ଣ କ'ଣ ପଦକ୍ଷେପ ନେବେ? ଦେଖନ୍ତୁ, ବର୍ଷାଦିନେ ଯେହେତୁ ପିଆଜ ଚାଷ କରିବା, ବର୍ଷାଦିନେ ପିଆଜ ଚାଷରେ ଆମର ମୁଖ୍ୟ ସମସ୍ୟା ରହିଥାଏ କ'ଣ ନା ମାତ୍ରାଧିକ ଜଳ, ଯେ ବର୍ଷା ଜନିତ ଯେଉଁ ଜଳ ହୁଏ ସେଇଟା ମାତ୍ରାଧିକ ହୋଇଥାଇପାରେ। ତେଣୁ ଏଠି ଜଳ ସେଚନ ଅପେକ୍ଷା ଜଳ ନିଷ୍କାସନ ଉପରେ ବେଶୀ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ବୁଝିପାରିଲେ? ଜଳ ନିଷ୍କାସନ ମାନେ କ'ଣ ନା ଆମେ ମୁଖ୍ୟ ଜମିକୁ ବିଭିନ୍ନ ପ୍ରକାରର ଚ୍ୟାନେଲ ମାଧ୍ୟମରେ ତାକୁ ଅଲଗା ଅଲଗା କରିବା ଆଉ ପଟାଳିକୁ 15 cm ଉଚ୍ଚାରେ ରଖିବା, ହେଲେ କ'ଣ ହେବ ନା ମାତ୍ରାଧିକ ଜଳଟା ସେଇଠୁ ନିଷ୍କାସିତ ହୋଇଯିବ।
2: ହ୍ୟାଲୋ ହ୍ୟାଲୋ
4: ହ୍ୟାଲୋ ସାର୍, ନମସ୍କାର।
2: ନମସ୍କାର, କିଏ କହୁଥିଲେ ଆଜ୍ଞା?
4: ବଲାଙ୍ଗୀର ଜିଲ୍ଲାର।
2: ଆଜ୍ଞା ଆଜ୍ଞା, ଆପଣ ପ୍ରଶ୍ନ କ'ଣ ଆଜ୍ଞା କୁହନ୍?
4: ମୋର ପ୍ରଶ୍ନ ଅଛି, ଦେଖନ୍ତୁ ସାର୍, ଆମେ ବର୍ତ୍ତମାନ ଯୋଉ ଖରା ମାସରେ ଯୋଉ ପିଆଜ ଚାଷ କରିବା, କୋକଣ କି 2 ପ୍ରକାର ପିଆଜ ଚାଷ ମିଳେ, ଗୋଟିଏ ନିଏ ବର୍ତ୍ତମାନ 1200-1300 ମଞ୍ଜି ନିଏ, ଆଉ ଗୋଟେ ମଞ୍ଜି ନିଏ ବୋଧେ 2200-2500, ତାର ଗୋଟେ ଫାଇଦା କ'ଣ ଯେ କୋଉଟା ବର୍ତ୍ତମାନ ବେଶୀ ଭଲ ଭାବରେ ଆମ ପିଆଜ ଚାଷଟି ହେଇପାରିବ?
0: ଭଲ ପ୍ରଶ୍ନ ପଚାରିଛନ୍ତି ଆଜ୍ଞା। ଆପଣ କହିଲେ ଗୋଟେ ମଞ୍ଜି ମିଳୁଛି ଆପଣଙ୍କର 1200-1300, ଆଉ ଗୋଟେ ମଞ୍ଜି ମିଳୁଛି 2200-2300। ଦେଖନ୍ତୁ, ମଞ୍ଜିର ମୂଲ୍ୟ ଅନୁସାରେ ମଞ୍ଜିର ମାନ ନିର୍ଦ୍ଧାରଣ କରାଯାଏ ନାହିଁ। ଆପଣଙ୍କୁ ମୁଁ ଧରନ୍ତୁ ଗୋଟେ ମଞ୍ଜି ଦେଇଦେଲି 1200 ଆଉ ସେଇ ମଞ୍ଜିର ମାନ ଅଛି, ଭଲ ଗୁଣ ଅଛି, ତାହେଲେ ସେଇଟା କାମ କରିବ। କିନ୍ତୁ ଗୋଟେ ମଞ୍ଜି ଆପଣ 2500 କିଣିକି ଆଣିଛନ୍ତି, ତାର କୌଣସି ଜର୍ମିନେସନ୍ ଯେଉଁଟା ଅଙ୍କୁରୋଦମ କ୍ଷମତାଟା କମ୍, ତାର ମାନେ ସେଠାରେ କୌଣସି

0: ତାର ମୂଲ୍ୟ ଆମର ନାହିଁ। ତେଣୁ ମୁଁ ପୁଣି ଥରେ ଆପଣଙ୍କୁ ମୋର ଅନୁରୋଧ ରହିବ ଏଇଟା ଆପଣଙ୍କୁ ଯେ ଯେତେବେଳେ ବି ଆପଣ ପିଆଜ ମଞ୍ଜି କିଣୁଛନ୍ତି କିମ୍ବା କୌଣସି ଫସଲର ମଞ୍ଜି କିଣୁଛନ୍ତି ସବୁ ସମୟରେ ବିଶ୍ୱସ୍ତ ସଂସ୍ଥାରୁ ଆପଣ ମଞ୍ଜି କିଣନ୍ତୁ। ସରକାରୀ ସଂସ୍ଥା ହେଉ କୌଣସି ପ୍ରକାରର ଯେଉଁଟା ସରକାରଙ୍କର ଅନୁମୋଦିତ ସଂସ୍ଥା ହେଉ ସେଠୁ ମଞ୍ଜି କିଣନ୍ତୁ। ଆଉ ମଞ୍ଜି କିଣିଲା ସମୟରେ ସବୁବେଳେ ଦେଖନ୍ତୁ ଆଜିକାଲି ଆପଣମାନେ ସମସ୍ତେ ଉନ୍ନତ, ସମସ୍ତଙ୍କର ଚିନ୍ତାଧାରା ଉନ୍ନତ। ଆପଣ ମଞ୍ଜି କିଣିବା ସମୟରେ ମଞ୍ଜିର ପ୍ୟାକେଟ୍ ପଛପଟେ ସ୍ପଷ୍ଟ ଭାବରେ ଲେଖାଥିବ ଯେ ଏଇଟା ପିଆଜ ଚାଷର ମଞ୍ଜି, ଏହାର କିସମ ହେଉଛି ଭୀମା ସୁପର, ଏଇଟା ଏତିକି ତାରିଖରେ ପ୍ୟାକିଂ କରାଯାଇଛି ଆଉ ଏତିକି ତାରିଖ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇପାରିବ। ଆଉ ସବୁଠୁ ବଡ଼ କଥା ଯେଉଁଟା ସେଥିରେ ଲେଖାଥାଏ ଯେ କେତେ ପରସେଣ୍ଟ ତାର ଅଙ୍କୁରୋଦମ କ୍ଷମତା, ଧରନ୍ତୁ ସେଇଥିରେ ଲେଖାଥିବ 80% ଅଙ୍କୁରୋଦମ କ୍ଷମତା, ଆପଣ ଦେଖିକି ଆଣନ୍ତୁ ଆଉ ତାକୁ ସେହି ଅନୁସାରେ ବ୍ୟବହାର କରନ୍ତୁ ଯେ ଏତିକି ଦିନ ଭିତରେ ତାକୁ ବ୍ୟବହାର କଲେ ଆମେ ତାର ସୁଫଳ ପାଇପାରିବା।
1: ଦେଖନ୍ତୁ ସାର୍, ଯେଉଁ ସରକାରୀ ତରଫରୁ ଯଦି ଆମେ ଗୋଟେ ଯଦି ଗରିବ ଚାଷରେ ଯଦି ଏଇଟା ପିଆଜ ଚାଷ କରିବା ପାଇଁ ଚାହିଁବ ତ ତାହେଲେ ସରକାରୀ ତରଫରୁ ବର୍ତ୍ତମାନ ସେଟା ହଉଛି କେମିତି କଲେ ମିଳିପାରେ? ମୁଁ ଯେମିତି ଟିକେ ପୂର୍ବ କେତେ କହୁଥିଲି ଆପଣ ଗୋଟେ ମିଳୁଛି 1200 କେତେ ଟଙ୍କା ଆଉ ଗୋଟେ ମିଳୁଛି 2200 କେତେ ଟଙ୍କା, ଯଦି ସରକାରୀ ତରଫରୁ କରିବା ତାହେଲେ କୋଉ ପିଆଜ ମଞ୍ଜିଟା ମିଳିପାରିବ?
0: ଦେଖନ୍ତୁ ସରକାରଙ୍କର ତରଫରୁ ଯେଉଁଟା ଆସୁଛି, ଆପଣ ସରକାରଙ୍କର ଯେଉଁ ସୁବିଧା ରହୁଛି, ଯେଉଁ ସମୟରେ ମଞ୍ଜି ଆଭେଲେବୁଲ୍ ରହୁଛି ବିଭିନ୍ନ ପ୍ରକାରର ଇଏରେ, ସେହି ସମୟରେ ସରକାର କେଉଁ ମଞ୍ଜି ଆପଣଙ୍କୁ ଦେଉଛନ୍ତି। ଆଉ ନିଶ୍ଚିନ୍ତ ଭାବରେ ସରକାର ଯେଉଁ ମଞ୍ଜି ଆପଣଙ୍କୁ ଦେବେ ସେଇଟା ନିଶ୍ଚିନ୍ତ ଭାବରେ ନିର୍ଭରଶୀଳ ହୋଇଥିବ, ଆପଣଙ୍କୁ ସିଏ ନିଶ୍ଚିନ୍ତ ଭାବରେ ଉନ୍ନତ ଧରଣର ମାନ ଅମଳ ପ୍ରଦାନ କରିପାରିବ। ତେବେ ନିକଟସ୍ଥ ଯେଉଁ ଆପଣଙ୍କର କୃଷି ଅଧିକାରୀମାନେ ଅଛନ୍ତି କିମ୍ବା ଉଦ୍ୟାନ କୃଷି ଅଧିକାରୀମାନେ ଅଛନ୍ତି ତାଙ୍କ ସହିତ ଆପଣ ଯୋଗାଯୋଗ କରନ୍ତୁ, ସିଏ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଏ ବିଷୟରେ ସାହାଯ୍ୟ କରିପାରିବେ।
2: ହ୍ୟାଲୋ, ତ ଆଜ୍ଞା, ବହୁତ ସୁନ୍ଦର ଭାବରେ ଆପଣ ଆମର ଚାଷୀମାନଙ୍କର ପ୍ରଶ୍ନର ଉତ୍ତର ଦେଲେ। ଆଉ ଗୋଟେ ଫୋନ୍ ଆସିଛି। ହ୍ୟାଲୋ
3: ହ୍ୟାଲୋ
2: ହଁ, କିଏ କହୁଥିଲେ ଆଜ୍ଞା?
3: ସତ୍ୟ ନାୟକ କହୁଥିଲି, ଖମାରହଲଦି ସୋସିଆ କଳାହାଣ୍ଡିରୁ।
2: ଆଜ୍ଞା, ଆପଣ ପ୍ରଶ୍ନ କ'ଣ? ଆଜ୍ଞା,
3: ମୋର ପ୍ରଶ୍ନ ହେଉଛି ଯେ ଆମର କଳାହାଣ୍ଡି ଜିଲ୍ଲାରେ ଯେନ୍ ମାଟି ଅଛେ ସେଟା ପିଆଜ ଚାଷ ପାଇଁ ଉପଯୋଗୀ କି ନାଇଁ? ସେ ଆଉ ଯଦି ଉପଯୋଗୀ ହେ ଆମେ କେନ୍ତା କରି ପିଆଜ ଚାଷରେ ଅଧିକା ଆୟ କରିପାରମା ଆଉ ଅଧିକ ଦିନ ପିଆଜକେ ସୁରକ୍ଷିତ ରଖିକରି ଉଚ୍ଚା ରେଟ୍ରେ ବିକି ପାରମା?
0: ଭଲ ପ୍ରଶ୍ନ ପଚାରିଛନ୍ତି ଆଜ୍ଞା। ଦେଖନ୍ତୁ, କଳାହାଣ୍ଡିରେ ଆମର ଯେଉଁ ମାଟି ଅଛି ସାଧାରଣତଃ ତାକୁ କୃଷ୍ଣ କାର୍ପସ ମୃତ୍ତିକା ବୋଲି କୁହନ୍ତି, ଯେଉଁଟା କଳା ମାଟି ଆଉ ଦେଖିବାକୁ ବହୁତ ହାଲକା ଥିବ, ଫପସା ଥିବ। ଏଇ ମାଟି ଆପଣଙ୍କର ପିଆଜ ଚାଷ ପାଇଁ ଏକଦମ ଉପଯୋଗୀ। ଆଉ ଦ୍ୱିତୀୟ ପ୍ରଶ୍ନ ଆପଣଙ୍କର ଯେଉଁଟା ରହିଲା ଯେ ପିଆଜକୁ ଆମେ କେମିତି ଅଧିକ ଦିନ ପର୍ଯ୍ୟନ୍ତ ସାଇତିକି ରଖିପାରିବା ଆଉ ତାକୁ କେମିତି ଉଚ୍ଚା ଦରରେ ବିକ୍ରି କରିପାରିବା, ଏଇଟା ବି ଆପଣଙ୍କର ଗୋଟେ ବହୁତ ବଢ଼ିଆ ପ୍ରଶ୍ନ। ମୁଁ ଆପଣଙ୍କୁ ମାନେ ଯାହା ହେଉ ଆପଣଙ୍କର ପ୍ରଶ୍ନ ମୋତେ ଭଲ ଲାଗିଲା। ଜିନିଷ ହେଉଛି ଯେ ପିଆଜ ଯେତେବେଳେ ଆପଣ ଅମଳ କରୁଛନ୍ତି, ଅମଳ କରିବା ପରେ ପିଆଜକୁ କ୍ୟୁରିଂ ବୋଲି ଗୋଟେ ଜିନିଷ କରାଯାଏ, ଯାହା ତାକୁ ମାନେ ଶୁଖାଯାଏ। ପିଆଜଟା ଯେତିକି ଶୁଖିବ ତା ଦେହରେ ଯେତିକି ଆବଶ୍ୟକ ପରିମାଣର ଜଳୀୟ ଅଂଶ ତା ଦେହରେ ରହିବା ଦରକାର। ମାତ୍ରାଧିକ ଜଳୀୟ ଅଂଶ ରହିଲେ କ'ଣ ହେବ, ସିଏ ଆପଣଙ୍କର ପିଆଜକୁ ପଚିବାରେ ସାହାଯ୍ୟ କରିବ। ଆଉ ସବୁ ସମୟରେ ପିଆଜକୁ ପ୍ରଥମେ ଅମଳ କରିବା ପରେ ଯେଉଁ ଜମିରେ ଅମଳ କରୁଛନ୍ତି ସେହି ଜମିରେ 2-3 ଦିନ ପର୍ଯ୍ୟନ୍ତ ତାକୁ ଖରାରେ ଶୁଖେଇ ରଖନ୍ତୁ। ତାପରେ ତାକୁ ନେଇକି ଏମିତି ଗୋଟାଏ ଜାଗାରେ ରଖନ୍ତୁ ଯେଉଁ ଜାଗାରେ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ଉପଯୁକ୍ତ ପରିମାଣର ହେଉଥିବ। ବାୟୁ ଚଳାଚଳ ଯଦି ଉପଯୁକ୍ତ ପରିମାଣର ହେଲା ତାହେଲେ ଆପଣଙ୍କର ପିଆଜ ପଚିବାର କୌଣସି ସମ୍ଭାବନା ନାହିଁ। ଆଉ ତାପରେ ମଧ୍ୟ ଯଦି ଦେଖିବେ ମାନେ ବହୁତ ସମୟରେ ଦେଖାଯାଏ ବିଭିନ୍ନ ପ୍ରକାର ପଦକ୍ଷେପ ନେଲା ପରେ ମଧ୍ୟ ପିଆଜ ପଚୁଛି, ତାହେଲେ ଆପଣ ସେଇ ଜାଗାରେ କ'ଣ କରିବେ ନା ପିଆଜର ଯେଉଁ ପଚିଲା ପିଆଜଟିକୁ କେବଳ ବାହାର କରିକି ଆପଣ ତାକୁ ଅଲଗା କରିଦିଅନ୍ତୁ, ଅବଶିଷ୍ଟ ପିଆଜକୁ ତାକୁ ସଂରକ୍ଷଣ କରିକି ରଖନ୍ତୁ। ଆଉ ସବୁ ସମୟରେ ପିଆଜ ଯେଉଁ ଜାଗାରେ ସାଇତିକି ରଖିବେ ବା ସଂରକ୍ଷଣ କରିବେ ସେଇଟା ପ୍ରପର୍ ଭେଣ୍ଟିଲେସନ୍ ହେଉଥିବା ଦରକାର, ସେଠିକି ବାୟୁ ଚଳାଚଳ ଭଲ ହେଉଥିବା ଦରକାର। ଆଉ ଦ୍ୱିତୀୟ ଜିନିଷଟି ହେଲା ପିଆଜ କେତେବେଳେ ତା ଉପର ଓଭରଲୋଡ୍ କରିକି ମାନେ ଯେମିତି ଉପରକୁ ଉପର ଚଢ଼େଇକି ରଖିବେନି, ଗୋଟିଏ ଲେୟାର କରିକି ପିଆଜକୁ ସାଇତିକି ରଖିବେ, ହେଲେ ଆପଣ ପରବର୍ତ୍ତୀ ଅବସ୍ଥାରେ କିଛି ଲାଭ ପାଇପାରିବେ।
2: ହ୍ୟାଲୋ, ତ ବହୁତ ସୁନ୍ଦର ଭାବରେ ଆପଣ ସବୁ ପ୍ରଶ୍ନର ଉତ୍ତର ଦେଲେ ଆଜ୍ଞା। ତ ଆମର ଯେନ୍ ଚାଷୀ ଭାଇମାନେ ପିଆଜ ଚାଷ କରୁଛନ୍ ସେମାନେ ନିଶ୍ଚିତ ଭାବରେ ଜାଣିପାରିବେ ଯେ କାଁ କାଁ ସମସ୍ୟା ଅଛେ। ତ ଏତେ ସୁନ୍ଦର ସୁନ୍ଦର ପ୍ରଶ୍ନର ଉତ୍ତର ଦେଲେ, ସେଥିଲାଗି ଆକାଶବାଣୀ ତରଫରୁ ଚାଷୀ ଭାଇମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆର୍ ଆଜିର ଉପସ୍ଥାପନାରେ ମୁଇଁ ଯଯାତି କେଶର ନାୟକ, ଆପଣଙ୍କର ପ୍ରିୟ ଯୋଗଦାତା, ମୁଇଁ ବି ଆପଣଙ୍କୁ ଧନ୍ୟବାଦ ଜଣାଉଛେ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ।
2: ତ ଆଜିର କାର୍ଯ୍ୟକ୍ରମ ଆମେ ଇନେ ଶେଷ କର୍ମା।

ଆକାଶବାଣୀ ଭବାନୀ ପାଟଣା ଗୀତ ଗାଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗୀତ। କଣ୍ଠଶିଳ୍ପୀ ହେଲେ ସୋନାଲି ରାଥୋଡ, ଗୀତ ରଚନା ପ୍ରବୀଣ ସାକିର, ସଙ୍ଗୀତ ନିର୍ଦ୍ଦେଶନା ରୂପକୁମାର ରାଥୋଡ।

ଶେଷ ହେଲା ଗୀତ ଗଜଲର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ କ୍ଷମା କରିବେ ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ କଳାହାଣ୍ଡିଆ ଗୀତ ପରିବେଷଣ କରିଛନ୍ତି ପ୍ରତାପ ଚନ୍ଦ୍ର ଦାସ ଓ ସାଥୀ।

ଆଶା ଭୋସଲେଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ସରାବି କଥାଚିତ୍ରରୁ। ଫାରୁକ୍ କ୍ୟାଜରଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ବାପି ଲହରୀ।

ଅକେଲେ ହମ୍ ଅକେଲେ ତୁମ୍ କଥାଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା ମଜରୁହ ସୁଲତାନପୁରୀ। ସ୍ୱର ସଂଯୋଜନା ଅନ୍ନୁ ମଲ୍ଲିକ।

ଆପଣ ଶୁଣୁଛନ୍ତି କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ଏଥର କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ରାନୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ, କଥାଚିତ୍ର ଦରାର

ବଡ଼ର କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା। କଣ୍ଠଶିଳ୍ପୀ ହେଲେ ରୂପ କୁମାର ରାଥୋଡ଼, ଗୀତ ରଚନା ଜାଭେଦ ଅଖତାର, ସ୍ୱର ସଂଯୋଜନା ଅନ୍ନୁ ମଲ୍ଲିକ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ରଗୀତ ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଉସ୍ତାଦ ବିଲାୟତ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ ବାହାର।

ଆକାଶବାଣୀ ଭବାନୀପାଟଣା। ସମୟ ରାତି 11:45। ଆସନ୍ତୁ ଜାଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ 6:30। ସକାଳ 6:40 ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଓଡ଼ିଆରେ ଆଲୋଚନା କଳାହାଣ୍ଡି ଜୋଲିରେ ଲୋକଜୀବନ। ଆଲୋଚକ ହେଲେ ପଙ୍କଜ କୁମାର ମେହେର। ଚାଷର କଥା ସକାଳ 7:40। 7:45 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ସକାଳ 8:30 ଶୁଣିବେ ସଙ୍ଗୀତ ଲହରୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 କେତୋଟି ଓଡ଼ିଆ କଥା ଚିତ୍ର ଗୀତ ଏବଂ 9:30 ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ଦିନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।